आकाशवाणी ब्रह्मपुर आज शनिवार 1948 शताब्द वैशाखर 18 दिन इंग्रजी 2026 मसीहा मई मास 9 तारीख समय वर्तमान स्टूडियो घड़ी सकाल 5:58:53 ପ୍ରଭାତର ଏହି ପବିତ୍ର ମୁହୂର୍ତ୍ତରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବେ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଯେଉଁଠି ତୁମେ ପ୍ରଭୁ, ସେଇଠି ଶାନ୍ତି, ସେଇଠି ମୁକ୍ତି, ଆଉ ସେଇଠି ଭକ୍ତି। ଏଇ ମୁକ୍ତି ଲାଳସାରେ, ତୁମରି ଦର୍ଶନର ଅଭିଳାଷାରେ, ମନର ସୁବର୍ଣ୍ଣ ଚଢ଼େଇ ଉଡ଼ି ଉଡ଼ି ଯାଇ ପହଞ୍ଚିଯାଏ ନିଜ ଆରାଧ୍ୟଙ୍କ ପାଖରେ। ପରେ ପରେ ଶୁଣନ୍ତୁ ନମିତା ଅଗ୍ରୱାଲଙ୍କ କଣ୍ଠରେ ଶୀର୍ଷାନନ୍ଦ ଦାସ କାନନଙ୍କ ରଚନାରୁ।

ହଁ, ସେଇ ଶ୍ରୀମନ୍ଦିରରେ ଆତ୍ମା ପରମାତ୍ମାଙ୍କ ଦର୍ଶନରେ ସମ୍ମୋହିତ ହୋଇଯାଇଛି। ମାୟାରୁ ବାହାରି ଜୀବ ମାୟାଧରଙ୍କ ପାଦପଦ୍ମରେ ହଜିଯାଇଛି। ପୁଣି ଥରେ ସଂସାରର ମାୟାକୁ ଫେରି ଆସିବାକୁ ଇଚ୍ଛା ହେଉନାହିଁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସୁବାସ ଦାସଙ୍କ କଣ୍ଠରେ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ।

ମନ ଯେମିତି କହୁଛି ଏ ଜୀବନଯାତ୍ରା ତୁମଠାରୁ ଆରମ୍ଭ ହୋଇ ପ୍ରଭୁ ତୁମଠାରେ ଶେଷ ହୋଇଯାଆନ୍ତା। କାଶୀ ବୃନ୍ଦାବନ ତ ଦୂରର କଥା ପ୍ରଭୁ, ଏଇ ନୀଳାଚଳ ଧାମକୁ ଛାଡ଼ି ଅନ୍ୟ କୁଆଡ଼କୁ ଯିବାକୁ ମନ ବଳଉନାହିଁ। ଯେମିତି ଲାଗୁଛି ମୋ ମନର ଏକମାତ୍ର ଲକ୍ଷ୍ୟ ଏଇ ପାବନ ଶ୍ରୀକ୍ଷେତ୍ର ଭୂମି। ପରେ ପରେ ଶୁଣନ୍ତୁ ମୋନିତା ତ୍ରିପାଠୀଙ୍କ କଣ୍ଠରେ ଶଶିଭୂଷଣ ବେହେରାଙ୍କ ରଚନାରୁ।

ଜଗତର ବନ୍ଧୁ ତୁମେ ପ୍ରଭୁ, ମୋ ବନ୍ଧୁ ସାଜି ଆଜି ଶରଣ ରକ୍ଷଣ ନାମକୁ ସାର୍ଥକ କରି ତୁମର ଶ୍ରୀଚରଣ ତଳେ ପ୍ରଭୁ ସ୍ଥାନ ଟିକିଏକୁ ଦିଅ। ଭବସାଗରରୁ ପାରି କର ଆମକୁ। ଶେଷ ଗୀତଟି ଶୁଣନ୍ତୁ ଭିକାରୀ ବଳଙ୍କ କଣ୍ଠରେ ପାରମ୍ପରିକ ରଚନାରୁ।

0: ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ। ଏଇଠି ଶେଷ କରୁଛୁ ଆଜିର ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। କିଛି ସମୟ ମଧ୍ୟରେ ଶୁଣିବେ ଅନୁଚିନ୍ତା ଓ ପରେ ପରେ ଶୁଣିବେ ଶ୍ରୀମଦ୍ ଭାଗବତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଉପସ୍ଥାପନା କରିଛନ୍ତି ଗୁରୁପ୍ରସାଦ ମହାପାତ୍ର।

ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଈଶ୍ୱରଙ୍କର ସୃଷ୍ଟି ବଡ଼ ବିଚିତ୍ର। ଅନନ୍ତ ଆକାଶ ଅଛି, ତଳେ ଅଛି ବିସ୍ତୃତ ପୃଥିବୀ, ବିଲ, ବଣ, ପାହାଡ଼, ଝରଣା, ଏମିତି ଅନେକ। ଏଠି ସୌନ୍ଦର୍ଯ୍ୟର ସୀମା ନାହିଁ, ଅଛି କିନ୍ତୁ ସୀମିତ ଆୟୁଷ। କୌଣସି ଏକ ଗଛର ଡାଳରେ ଦିନସାରା ସୁନ୍ଦର ଦିଶୁଥିବା ଫୁଲଟି ସମୟକ୍ରମେ ମଉଳିଯାଏ, ଝଡ଼ିଯାଏ, ମାଟିରେ ମିଶିଯାଏ। ବସ୍ରେ ଯାତ୍ରା କରୁଥିବା ଯାତ୍ରୀଟି ବସ୍କୁ ନିଜର କହେନା, ଖେଳପଡ଼ିଆକୁ ଖେଳାଳିଟିଏ ନିଜର ଘର ବୋଲି ବିଚାର କରେନା। ସକାଳୁ

ସଂସାରରେ ପ୍ରତ୍ୟେକ ବସ୍ତୁ ନିଜର ଗୁଣବତ୍ତାକୁ ନେଇ ଆଦରଣୀୟ ହୁଅନ୍ତି। ଠିକ୍ ସେହିପରି ମଣିଷଟିଏ ନିଜର ସ୍ୱଭାବ ଓ ବ୍ୟକ୍ତିତ୍ୱକୁ ଆଧାର କରି ଯୋଗ୍ୟ ବିବେଚିତ ହୁଏ। ଏଇ ଯେଉଁ ସ୍ୱଭାବ ଓ ବ୍ୟକ୍ତିତ୍ୱ କଥା ଆମେ ଆଲୋଚନା କରୁଛେ, ଏ ଦୁଇଟି ପରସ୍ପର ପରିପୂରକ। ସ୍ୱଭାବଟି ବ୍ୟକ୍ତିର ଅନ୍ତଃଗୁଣ ଓ ବ୍ୟକ୍ତିତ୍ୱଟି ତାର ବାହ୍ୟପ୍ରୂପ। ସ୍ୱଭାବଟି ପାହାଡ଼ ଭିତରର ଜଳସ୍ତର ହେଲେ ବ୍ୟକ୍ତିତ୍ୱଟି ପାହାଡ଼ ପିଠିରେ ଝରିଯାଉଥିବା ଝରଣା। ମନେ ରଖିବାର କଥା ହେଲା, ଯଦି କୌଣସି ବୋତଲରେ କ୍ଷୀର ଥିବ, ଠିପି ଖୋଲି ଢାଳିଦେଲେ କ୍ଷୀର ହିଁ ବାହାରିବ। କିରୋସିନି ବୋତଲରୁ କ୍ଷୀର ବାହାରିବା କେବେ ବି ସମ୍ଭବ ନୁହେଁ। ସେଇଥିପାଇଁ ଆମର ପୂର୍ବପୁରୁଷମାନେ ଉପଦେହ ଛଳରେ କହିଦେଇଛନ୍ତି, ସ୍ୱଭାବଶାଳୀ ହୁଅ, ବ୍ୟକ୍ତିତ୍ୱବାନ ହୁଅ। ନାହିଁ ତ ଜନ୍ମ ହୋଇଥିବ ଉଚ୍ଚ ବଂଶରେ, ବସିବ ପଦବୀ ଗଦୀ ଉପରେ, ସ୍ୱଭାବ ଘରଟି ତାଲା ମୁଠେ ତୁଳା ନେଇ ମାପିବାକୁ ଗଲେ ଭାରିକି ହୋଇବ ପଲା। ଅନେକ ସମୟରେ ମନରେ ଦ୍ୱନ୍ଦ୍ୱ ଆସେ, ଏ ସ୍ୱଭାବଟି କ'ଣ। ମନେ କରନ୍ତୁ ଆମେ ଗୋଟିଏ ପାଣି ହାଣ୍ଡି ନେଇ ଗୋଟିଏ ଜଳନ୍ତା ଚୁଲି ଉପରେ ରଖିବା, କିଛି ସମୟ ପରେ ହାଣ୍ଡି ଭିତରେ ଥିବା ପାଣି ଗରମ ହେବାକୁ ଲାଗିବ। କିନ୍ତୁ ଯଦି ଆମେ ହାଣ୍ଡିଟିକୁ ଚୁଲି ଉପରୁ କାଢ଼ିଦେବା ବା ଚୁଲିକୁଟିକୁ ଲିଭେଇଦେବା, ତେବେ ପାଣି ପୁଣି ଥଣ୍ଡା ହେବାକୁ ଲାଗିବ। ଯଦି ପ୍ରଶ୍ନ କରାଯାଏ ଏପରି କାହିଁକି ହୁଏ, ଉତ୍ତରରେ କହିହେବ, ପାଣି ଗରମ ହୋଇ ରହିବାକୁ ଭଲ ପାଏ ନା। ନିଆଁ ପରି ଏକ ବାହ୍ୟକାରକର ପ୍ରଭାବରେ ଏହା ଗରମ ହୋଇଥିଲା ସତ, କିନ୍ତୁ ତା'ର ସ୍ୱଭାବ ହେଲା ଥଣ୍ଡା ରହିବା। ପ୍ରତ୍ୟେକ ବସ୍ତୁର ନିଜସ୍ୱ ଗୁଣ ଅଛି, ତାହା ହିଁ ବସ୍ତୁଟିର ସ୍ୱଭାବ। ଏଇ ଯେମିତି ଲୁହାର ସ୍ୱଭାବ ଟାଣ ଲାଗିବା, ତୁଳାର ସ୍ୱଭାବ ନରମ ଲାଗିବା, ଚିନିର ସ୍ୱଭାବ ମିଠା ଲାଗିବା ଇତ୍ୟାଦି। ଅନୁରୂପ ଭାବରେ ମଣିଷର ସ୍ୱଭାବ ହେଲା ନିଜ ଭିତରେ ଥିବା ଭଲ ଗୁଣ ଗୁଡ଼ିକୁ କାର୍ଯ୍ୟରେ ପ୍ରତିଫଳନ କରିବା। ଯଦି ବାଘର ସନ୍ତାନ ବାଘ ହୋଇପାରୁଛି, ହରିଣ ସନ୍ତାନ ହରିଣ ହୋଇପାରୁଛି, ତେବେ ଈଶ୍ୱରଙ୍କର ସନ୍ତାନ ମଣିଷ ଈଶ୍ୱରୀୟ ଗୁଣାବଳୀକୁ ବହନ କରୁନାହିଁ କାହିଁକି। ପାଣିକୁ ନିଆଁ ଗରମ କଲା ପରି ମଣିଷ ମନ ଭିତରେ ଥିବା ନକାରାତ୍ମକ ଆବେଗ ଗୁଡ଼ିକ ବେଳେବେଳେ ମଣିଷକୁ ଖରାପ କରିଦିଏ। ଏହାର ପ୍ରଭାବରେ ମଣିଷ କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି ଦୁର୍ଗୁଣ ଗୁଡ଼ିକର ବାହକ ହୋଇଯାଏ। ଅବଶ୍ୟ ନିଜକୁ ସଜାଡ଼ିବା ପାଇଁ ଭଗବାନ ଆମକୁ ବିବେକ ଦେଇଛନ୍ତି, ବିଚାର କରିବାର ଶକ୍ତି ଦେଇଛନ୍ତି, କିନ୍ତୁ ସେସବୁକୁ ବ୍ୟବହାର ନକଲେ କିଛି ଲାଭ ନାହିଁ। ବିଡ଼ମ୍ବନା ଏହିକି ଯେ ଆମେ ଆମର ବାହ୍ୟ ରୂପକୁ ସୁନ୍ଦର କରିବା ପାଇଁ ଦର୍ପଣର ବ୍ୟବହାର କରୁଛୁ, ମଥା ଉପରେ କେଶରାଜିକୁ ସଜାଡ଼ିବା ପାଇଁ ପାନିଆର ବ୍ୟବହାର କରୁଛୁ, କିନ୍ତୁ ନିଜର ସ୍ୱଭାବକୁ ସୁନ୍ଦର କରିବା ପାଇଁ ବିବେକକୁ ବ୍ୟବହାର କରିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବେଳକୁ ବେଳ କମିବାରେ ଲାଗିଲାଣି। ଯେଉଁଥିପାଇଁ ଆଜିର ଏ ସମାଜରେ ହାତ ବଢ଼େଇଲେ ହତ୍ୟା, କିଏ ଚୋରାଇ ନେଇଛି ଚୋରା ଚୈତାଳି, ପବନ ବହିଲେ ବାତ୍ୟା, ଏ ସମାଜକୁ ସଜାଡ଼ିବା ପାଇଁ କିଏ ଚେଷ୍ଟା କରୁଛି। କେହି ଜଣେ ସମାଲୋଚକ ଥରେ କହିଥିଲେ, ଯେମିତି କାଛୁକୁଣ୍ଡିଆ ହୋଇଥିବା ରୋଗୀ ନିକଟକୁ ଭଲ ଲୋକମାନେ ଆସନ୍ତିନି, କାଳେ କାଛୁ ଡେଇଁମ। ଠିକ୍ ସେହିପରି ଏ କଳିଯୁଗରେ ଭଗବାନ ମଧ୍ୟ ଅବତାର ନେବାକୁ ଭୟ କଲେଣି, କାଳେ ଏ ମଣିଷର କଦର୍ଯ୍ୟ ପ୍ରକୃତି ତାଙ୍କୁ ଆକ୍ରାନ୍ତ କରିବ। ଆଜିର ଦିନରେ ସାମାଜିକ ସ୍ଥିତି, ମଣିଷର ସ୍ୱଭାବ ଯେଉଁପରି କଳୁଷିତ ହେଲାଣି, ତାହା ଦେଖି ମନରେ କ୍ଷୋଭ ଆସୁଛି। ଲାଗୁଛି ସ୍ୱାଧୀନତା ନାମେ ସ୍ୱଚ୍ଛାଚାରିତା, ଅଭ୍ୟାସ ଅହରହ, ମଣିଷ ଭୁଲିଲା ମଣିଷ ପଣିଆ, କହିବା କାହାକୁ କହ, ଅମୃତ ସନ୍ତାନ ହୋଇ ନଚେତିଲା ଯଦି ସମୟ ଆସିବ, ଖୋଜି ବୁଲୁଥିବ ଶାନ୍ତି କାହିଁ, ଶାନ୍ତି କାହିଁ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ଗୁରୁପ୍ରସାଦ ମହାପାତ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 30ତମ ଭାଗ।

କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣେଇବୁ ଦିନ 10ଟାରେ, ଲୋକଗୀତ ଶୁଣିବେ ଦିନ 11ଟାରେ। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ଦିନ 12ଟାରେ। ସୁଗମ ସଙ୍ଗୀତ ଶୁଣେଇବୁ ଅପରାହ୍ନ 5ଟାରେ। କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:30। ଶ୍ରୀ ରାମଚରିତ ମାନସର 26ତମ ଭାଗ ଶୁଣିବୁ ସନ୍ଧ୍ୟା 6:15। ଓଡ଼ିଆ ଆଧୁନିକ ଗୀତ ଶୁଣିବେ ସନ୍ଧ୍ୟା 6:30। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବୁ ରାତି 7ଟାରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବୁ ରାତି 8ଟାରେ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:15। ରାତି 8:30 ଶୁଣିବେ ଓଡ଼ିଆ ଆଲବମ୍ ଗୀତ। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ରାତି 9ଟାରେ। ରାତି 10ଟାରେ ରାଷ୍ଟ୍ରୀୟ

ନୀତିଜ୍ଞ ଅଶୋକ କୁମାର ଲାହିଡ଼ି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଲାହିଡ଼ି ପୂର୍ବରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ରାଜ୍ୟର ଗ୍ରାମୀଣ ବିଦ୍ୟୁତକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ନୂତନ 33x11 kV 10 MVA ପ୍ରାଥମିକ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ଏହି ନୂତନ ସବ୍ଷ୍ଟେସନ ଦ୍ୱାରା 6 ପଞ୍ଚାୟତର 15,000ରୁ ଅଧିକ ପରିବାର ଉପକୃତ ହେବେ। ଧାମରାସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଟେକ୍ନିକାଲ ଆଡଭାନ୍ସଡ୍ ରେଞ୍ଜ ଆଗୁମେଣ୍ଟେସନ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5,000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 70 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାରହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ

0: ପ୍ରାଚୀନତମ ଚିକିତ୍ସା ପଦ୍ଧତି ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାଇ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8ଟି ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟ ପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ ଧାନ ଚାଉଳ ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ ମୁଗ ହରଡ଼ ମଟର ଆଦି ରହିଲା, ପତ୍ର ଶାଗ ପୁଷ୍ପ ଶାଗ ଫଳ ଶାଗ ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ ଗହମ ରୁଟି ସହିତ ପନିପରିବା ଡାଲି କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ ମାଛ ମାଂସ ଅଣ୍ଡା ଯେଉଁମାନେ ଆମିଷ ଅଛି ସେମାନେ ସବୁ ମିଶେଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି, ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ ରୁଟି ଗହମ ଏଗୁଡ଼ିକ ମଧୁର ରସ ବିଶିଷ୍ଟ, ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ ଜହ୍ନି ଝୁଡ଼ଙ୍ଗ ବାଇଗଣ ଛିମ୍ବ ଭେଣ୍ଡି ଅମୃତଭଣ୍ଡା ଲାଉ ବୋଇତ କଖାରୁ ପାଣି କଖାରୁ କନ୍ଦମୂଳ ଆଦି ଯାହା ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ କମଳା ଲେମ୍ବୁ ତେନ୍ତୁଳି ଦହି ଓ କରମଙ୍ଗା ବିଲାତି ବାଇଗଣ ଭଳି ପଦାର୍ଥ ରହିଛି ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ କି ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଧବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କାମରିଚ ଗୋଲମରିଚ ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହେଉ ନିମ୍ବ ପତ୍ର ହେଉ ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷା ଫଳ ଯେମିତି ଗୁଆଁର ହେଉ କୈଥ ହେଉ କାଙ୍କଡ଼ ହେଉ ଏଭଳି କଷା ଫଳ ମଧ୍ୟ କିଛି କିଛି ଖାଇବା ଦରକାର। ଏମିତି ଯଦି 6 ରସକୁ ମିଶେଇକି ଆମେ ଖାଦ୍ୟ ଖାଇବା ତାହେଲେ ଆମ ଦେହକୁ ପୁଷ୍ଟିସାର ଜୀବସାର ଏବଂ ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ତ୍ୱ ମିଳିପାରିବ, ପୋଷଣ ମିଳିପାରିବ। ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ୍ ହେବା ଦରକାର, ତାହେଲେ ମଧ୍ୟ ପୋଷଣ ଠିକ୍ ହେବ। ଏଇ ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ ଡାଳଚିନି ଅଳେଇଚ ଜିରା ଜୁଆଣୀ ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶେଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ ମାଛ ଅଣ୍ଡା ବା ପନିପରିବା ମିଶେଇକି ଏକ ସନ୍ତୁଳିତ ଆହାର ଯଦି ସେବନ କରିବା ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଲେ ଡାକ୍ତର ମଦନ ମୋହନ ପାଢ଼ୀ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ

ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 wicketରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି, ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ବର୍ଷ ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି, ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି, ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ କହିଛି। ଆମେରିକା, ବାହାରିନ୍, ସାଉଦି ଆରବ, ୟୁଏଇ, କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ ଆନ୍ଥୋନିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ, ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫିରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସଡ୍ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି।

0: ଏଲ୍ଟିସି ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2 ବଲ୍ରେ 2 ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 1 ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30ରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକେଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ 3 ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ।
1: ଆକାଶବାଣୀ ବ୍ରହ୍ମପୁର ଏତେବେଳେ ଯାଏଁ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଶୁଣାଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ଦେଖବର ରକ୍ ନଜର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମହମ୍ମଦ ତାଜ, ଗୀତିକାର ଅନନ୍ତରାମ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ବତୀଘର ଚଳଚ୍ଚିତ୍ରରୁ। ରଚୟିତା ଶିବବ୍ରତ ଦାସ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲକର।

ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବ୍ରହ୍ମପୁର ଶୁଣୁଛୁ କେତୋଟି ଭକ୍ତି ଗୀତ। ପ୍ରଥମ ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ ଏବଂ କବିତା ପୋଡ଼ୱାଲ, ଗୀତିକାର ଶ୍ରୀକାନ୍ତ ଗୌତମ।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ପୁଣି ଥରେ ଆପଣମାନଙ୍କୁ ସୂଚାଇ ଦେଉଛୁ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 8:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ, ସୁଗମ ସଙ୍ଗୀତ ଶୁଣିବୁ ସକାଳ 8:45। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ଦିନ 9:00। କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ ଦିନ 10:00। ଲୋକଗୀତ ଶୁଣିବୁ ଦିନ 11:00। ଦିନ 11:30 ଶୁଣିବେ ସୁଗମ ସଙ୍ଗୀତ। ଦିନ 12:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ। ସୁଗମ ସଙ୍ଗୀତ ଶୁଣିବୁ ଅପରାହ୍ନ 5:00। କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:30। ଶ୍ରୀ ରାମଚରିତ ମାନସର 26ତମ ଭାଗ ଶୁଣିବୁ ସନ୍ଧ୍ୟା 6:15। ଆଧୁନିକ ଗୀତ ଶୁଣିବେ ସନ୍ଧ୍ୟା 6:30। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବୁ ରାତି 7:00। ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବୁ ରାତି 8:00। 8:15 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଓଡ଼ିଆ ଆଲବମ୍ ଗୀତ ଶୁଣିବୁ 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ ରାତି 9:00। ରାତି 10:00 ରାଷ୍ଟ୍ରୀୟ ପ୍ରସାରଣ କ୍ରମେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଶ୍ରୋତବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:00 ବାଜିବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିବେ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଏ ଗୀତଟି ଶୁଣିଥିଲି ଚଳଚ୍ଚିତ୍ର କାଲାପାଣିରୁ। କଣ୍ଠଶିଳ୍ପୀ ଆଶା ଭୋସ୍ଲେ ଏବଂ ମହମ୍ମଦ ରଫି, ଗୀତିକାର ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ।

ଆକାଶବାଣୀ ବ୍ରହ୍ମପୁର। ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ର ମୁମ୍ବାଇରୁ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଆଜିର ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ଶ୍ରୋତାବନ୍ଧୁ, ମନର ଭାବକୁ କହିବାକୁ ଶବ୍ଦର ବ୍ୟବହାର ହୁଏ, କିନ୍ତୁ ଭାବିଲେ ଯଦି ଏଇ ଶବ୍ଦକୁ ଶୁଣିବା ପାଇଁ ଆପଣଙ୍କ ପାଖରେ କେହି ନଥିବେ ତାହେଲେ ଆପଣ କ'ଣ କରନ୍ତି? ହଁ, ସେଇ ଭାବକୁ, ସେଇ ଶବ୍ଦକୁ ଚିଠିରେ ଲେଖନ୍ତି। ସେଇ ଚିଠି ଯିଏ ଆପଣଙ୍କ ଭାବନାର ମୁକ ସାକ୍ଷୀ।

0: ଏ ଗୀତଟି ଶୁଣୁଥିଲେ ଚଳଚ୍ଚିତ୍ର ଅଶାନ୍ତ ଗ୍ରହରୁ। କଣ୍ଠଶିଳ୍ପୀ ଥିଲେ ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସ, ଗୀତିକାର ଶିବବ୍ରତ ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
4: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ୍ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ପୁଲିସ
1: ମିସ୍ ସୀମା
0: ଆଜ୍ଞା
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
0: କାହିଁକି କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି
0: ଡିଜିଟାଲ ଆରେଷ୍ଟ
1: 1,00,000 ଦିଅନ୍ତୁ ବଞ୍ଚିଯିବେ
0: ଏତେ ଟଙ୍କା
1: ଆଚ୍ଛା ଠିକ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
0: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସରିଛି
1: ଆରେ
0: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍ ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ ପୁଲିସ ବ୍ୟାଙ୍କ RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ
2: ହେଲୋ ମମ୍ମା
0: ହାଇ
3: RBI କହେ
0: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
4: ଏ ଗୀତଟିକୁ ଶୁଣୁଥିଲେ ଚଳଚ୍ଚିତ୍ର ବୋର୍ଡରରୁ କଣ୍ଠଶିଳ୍ପୀ ଥିଲେ ସୋନୁ ନିଗମ ରୂପକୁମାର ରାଠୋଡ ଏବଂ ସାଥୀ ଗୀତିକାର ଜାଭେଦ ଅଖ୍ତର ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ ଶ୍ରୋତାବନ୍ଧୁ ସନ୍ଦେଶ ଯେ ଖାଲି ଚିଠି ଆଣେ ସେ କଥା ନୁହେଁ ଆଉ ଜଣେ ବି ସନ୍ଦେଶ ଆଣେ କିଏ କହିଲେ ହଁ ସିଏ ହେଉଛି ଡାମରା କାଉ ଆମ ଓଡ଼ିଆ ଘରେ କଥାରେ ଅଛି ଯଦି ଚାଳରେ ଡାମରା କାଉ ରାବି

0: ଏ ଗୀତଟି ଶୁଣୁଥିଲେ ଚଳଚ୍ଚିତ୍ର ମାନିନୀରୁ। କଣ୍ଠଶିଳ୍ପୀ ଥିଲେ ଅନୁରାଧା ପୋଡ଼ୱାଲ, ଗୀତିକାର ନିଜ, ସଙ୍ଗୀତ ନିର୍ଦ୍ଦେଶନା ରାଧାକୃଷ୍ଣ ଭଞ୍ଜ।
1: ପୁଲିସ
2: ମିସ୍ ସୀମା
1: ଆଜ୍ଞା,
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି, କିନ୍ତୁ
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ?
2: 1,00,000 ଦିଅନ୍ତୁ, ବଞ୍ଚିଯିବେ।
1: ଏତେ ଟଙ୍କା?
2: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ

ଚିଠି ନବା ଆଣିବା କରିବାରେ ଖୁବ୍ ଧୁରନ୍ଧର। କେବଳ ପୁରୁଣା ସମୟରେ ନୁହେଁ, ଆଜି ବି ପାରାମାନଙ୍କୁ ଏହି କାମରେ ବ୍ୟବହାର କରାଯାଏ।

0: ଏ ଗୀତଟି ଶୁଣୁଥିଲେ ଚଳଚ୍ଚିତ୍ର ମେନେ ପ୍ୟାର କିୟାରୁ। କଣ୍ଠଶିଳ୍ପୀ ଥିଲେ ଲତା ମଙ୍ଗେସକର ଏବଂ ଏସ୍ପି ବାଲ ସୁବ୍ରମଣ୍ୟ। ଗୀତିକାର ଅଶୋକ ଭୋପାଲି। ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।
1: हेलो
2: राजेश बाबू, मु पुलिस थाना रु कहउची।
1: पूणी थारे
2: आपण डिजिटल अरेस्ट रे छंती, अन्य कोठरी को जानतु। एकुटिया आपणन को पार्सल रे ड्रग्स मिली छी, लंबा फसि

0: ଯେଉଁମାନଙ୍କ ପାଖରେ ଚିଠି ପହଞ୍ଚାଇବା ପାଇଁ କୌଣସି ମାଧ୍ୟମ ନଥିବ, ସେମାନେ କ'ଣ କରିବେ?
1: କ'ଣ କରିବେ ଶୁଣନ୍ତୁ।

0: ଏ ଗୀତଟି ଶୁଣିଥିଲେ ଚଳଚ୍ଚିତ୍ର ଆୱାରଗିର୍, କଣ୍ଠଶିଳ୍ପୀ ଥିଲେ ଆଶା ଭୋସଲେ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।
1: ପୁଲିସ
2: ମିସ୍ ସୀମା
1: ଆଜ୍ଞା,
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି, କିନ୍ତୁ
2: ମୁଁ ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ?
2: 1,00,000 ଦିଅନ୍ତୁ, ବଞ୍ଚିଯିବେ।
1: ଏତେ ଟଙ୍କା?
2: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି।
2: ଆରେ
1: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
3: ହେଲୋ ମମ୍ମା,
1: ହାଇ।
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଚିଠି ନ ଆସିବା ସମୟ ଯେତେ ଅଧିକ ହୁଏ, ମନ ସେତେ ଅଶାନ୍ତ ହୁଏ। ଅଶାନ୍ତ ମନର କୋହ ଲୁହ ହୋଇ ଛରି ପଡ଼େ ଆଖି କୋଣରୁ।

ଏ ଗୀତଟି ଶୁଣୁଥିଲେ ଜଗଜିତ୍ ସିଂଙ୍କ କଣ୍ଠରେ ଚଳଚ୍ଚିତ୍ର ଦୁଶ୍ମନ। ଶ୍ରୋତା ବନ୍ଧୁ, ଏବେ ଯୁଗ ବଦଳିଗଲାଣି, ଆମେ ଆଉ ଚିଠିକୁ ଅପେକ୍ଷା କରି ରହୁନା। ଚିଠିର ସ୍ଥାନ ଫୋନ୍ ଆଉ ସୋସିଆଲ ମିଡ଼ିଆ ଅକ୍ତିଆର କରିସାରିଲେଣି, କିନ୍ତୁ ଚିଠି ଅପେକ୍ଷା କରି ରହିଛି ଆପଣମାନଙ୍କୁ। ଯିଏ ଦିନେ ସ୍ମୃତିର ସନ୍ତକ ଥିଲା, ସିଏ ଆଜି ଧୀରେ ଧୀରେ ସ୍ମୃତି ପାଲଟି ଯାଉଛି। ଆସନ୍ତୁ ଥରେ ତାକୁ ଟାଣି ଆଣିବା ଅତୀତରୁ। ଆଉ ଆମେ ଭଲ ପାଉଥିବା ମଣିଷଟିଏ ପାଇଁ ପୁଣି ଥରେ ଚିଠିଟିଏ ଲେଖିବା। ଆମ ସ୍ମୃତିକୁ ସ୍ମୃତି ହେବାକୁ ଦେବା ନାହିଁ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର ଲୋକଗୀତ କ୍ରମରେ ଶୁଣାଉଛୁ ଦାସକାଠିଆ।

0: ଆଚ୍ଛା ଭାଇ,
1: ହଁ ହଁ
0: କଣ୍ଠଦେଶବାସିନୀ ଅଛନ୍ତି ସରସ୍ୱତୀ ବିଦ୍ୟାପ୍ରଦାୟିନୀ ଶାରଦା।
1: ନିଶ୍ଚୟ।
0: ଗାୟକ ହୁଅନ୍ତୁ କିମ୍ବା ଲେଖକ ହୁଅନ୍ତୁ କିମ୍ବା ବାୟକ ହୁଅନ୍ତୁ,
1: ହଁ ହଁ
0: ଯିଏ ହୁଅନ୍ତୁ ନା କାହିଁକି, ପ୍ରଥମରେ ମାଙ୍କର ଆରାଧନା ନ କଲା ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମ କରିପାରନ୍ତି ନାହିଁ।
1: ଆହା।
0: ତେଣୁ ସେଇ ମାଙ୍କୁ ବନ୍ଦନା କରିବା ଆଗରୁ ମନେ ରଖେ ଗୁରୁଦେବଙ୍କ ବନ୍ଦନା।
1: ଗୁରୁଦେବଙ୍କ ବନ୍ଦନା ସର୍ବପ୍ରଥମେ।
0: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ
1: ତସ୍ମୈ ଶ୍ରୀ ଗୁରବେ ନମଃ।
0: ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନ ଭିନ୍ନ ନ କର୍ତ୍ତବ୍ୟମ୍
1: ପଞ୍ଚଦେବ ନମସ୍ତୁତେ।
0: ମହାମାୟୀ ସରସ୍ୱତୀ ଦିବ୍ୟେ କମଳ ଲୋଚନୀ।
1: ଆଚ୍ଛା।

0: ଭାଇ
1: ଆଚ୍ଛା
0: ବର୍ତ୍ତମାନ ଯୋଉ ସ୍ତବ କଲେ କାହାକୁ?
1: ସେଇ ଜଗତ ଜନନୀ କରୁଣାମୟୀ ବିଦ୍ୟା ପ୍ରଦାୟିନୀ ସରସ୍ୱତୀଙ୍କୁ ସ୍ତବ କଲେ।
0: ହେଲେ ଜଗତର ମା ସରସ୍ୱତୀଙ୍କୁ ସ୍ତବ କଲେ, ଜଗତର ପିତା ଜଗନ୍ନାଥଙ୍କୁ ଟିକେ ଡାକିବାରେ।
1: ଏଇଟା ହେଲା ପୁତ୍ରର ପରମ କର୍ତ୍ତବ୍ୟ।
0: ହଁ, ପୁତ୍ରର କର୍ତ୍ତବ୍ୟ ହେଲା
1: ପିତା ମାତା ଉଭୟଙ୍କୁ ସେବା କରିବାର କର୍ତ୍ତବ୍ୟ। ହେଲେ ଜଗନ୍ନାଥଙ୍କୁ ପଦେ ଡାକିବା।
0: କଣ ବୋଲି ଡାକୁଛନ୍ତି ଭକ୍ତ ଜାଣିଛୁ?
1: କଣ ବୋଲି?
0: ଜୟ।

0: ଆରେ ଭାଇ, ବର୍ତ୍ତମାନ ବର୍ଣ୍ଣନା କାର୍ଯ୍ୟକ୍ରମ ଆମର ସରିଗଲା,
1: ପୁରାଣ କାର୍ଯ୍ୟକ୍ରମ ଆଲୋଚନା କରିବା।
0: ହେଲେ ପୁରାଣ କାର୍ଯ୍ୟକ୍ରମ କଣ ନା ତପତି ସ୍ୱୟମ୍ବର,
1: ଠିକ
0: ଦେବ ଦିବାକର ଯୋଉ ଦୀନନାଥ କି ବିରଞ୍ଚି ନାରାୟଣ
1: ସୂର୍ଯ୍ୟ ଦେବଙ୍କର ଝିଅ ହଉଛି ତପତି,
0: ତା ବିଷୟରେ ବିଷୟ ଟିକେ ଆଲୋଚନା କରିବା।
1: ଆଚ୍ଛା ଆଚ୍ଛା,
0: ହେଲେ କେମିତି ଆଲୋଚନା କରିବା ମନେ ରଖେ।
1: ଆହା,
0: ତିଳଜିତ

0: ସୁର ଯେତେବେଳେ ସୁନ୍ଦରୀକୁ ଦେଖିଛି ସେ ଆସ୍ତେ ଆସ୍ତେ ଆସିଲା ବେଳେ ଟିକେ ପ୍ରଶଂସା କରି କରି ଆସୁଛି।
1: ଏ ଯୋଉ ତପତିର ରୂପକୁ ଦେଖି ଅସୁର ପ୍ରଶଂସା କରୁଛି।
0: ଯଜାତି କେଶରୀରେ ଆମର ରାୟ ବାହାଦୁର ରାଧାନାଥ ଲେଖିଛନ୍ତି
1: ସେଇଥିରୁ ପଦଟିଏ ସେ କହୁଛି।
0: କଣ କହୁଛି?
1: କଣ କହିଲା?
0: ରଚିଥିଲି।

0: ସେତିକି କହି କହି ସୁନ୍ଦରୀ ପାର୍ଶ୍ୱରେ ପହଞ୍ଚିଗଲା। କହିଲା ସୁନ୍ଦରୀ,
1: ଆହା
0: କାଳ କେୟ ନାମ ମୁଁ ଅଟେ ଅସୁର ରାଜନ, ତୋ ରୂପରେ ବିମୁଗ୍ଧ ହୋଇଛି ମତେ କର ତୁ ବରଣ। ସେତେବେଳେ ତପତି କଲା ନାହିଁ ନାହିଁ, ଯେହେତୁ ମୁଁ ଅଟେ ଦେବ କନ୍ୟା ତୁମେ ରାକ୍ଷସ କୁଳ ସାଇ
1: ସାଇ,
0: ମୁଁ ଦେବ କନ୍ୟା
1: ତୁମେ ରାକ୍ଷସ
0: ରାକ୍ଷସ,
1: ତୁମର ମୋର ମିଳନ ଅସମ୍ଭବ।
0: ଅସମ୍ଭବ ଯଦି ଅସମ୍ଭବ କହୁ, ବର୍ଣ୍ଣମାଳା ଯଦି ନ ଦେବୁ, ବଳତ୍କାର ଖେନି ଯିବି ତୋତେ ଏହିଠାରୁ, ଦେଖିବି ରଖିବ କେହି ଆଉ ଗୁରୁ, କେ ଅଛି ରେ ଜଗତ
1: ମଧ୍ୟ,
0: ମୁଁ ଆଗରୁ ତୋତେ କରିବ ଉଠାର।
1: ରାମ ରାମ ଯେ ଭଜ ରାମ, ହରି ହରି ରାମ ଯେ ସୀତାରାମ, ଯେ ନବୀନ ସୁନ୍ଦର।
0: ଯେତେବେଳେ ରାଜା ଏପରି କହି ଆକ୍ରମଣ କରିଛି, ସେତେବେଳେ ସୁନ୍ଦରୀ କାନ୍ଦି କାନ୍ଦି ଡାକିଲା, କିଏ ଅଛ ରକ୍ଷା କର ହେ।

0: ସେତେବେଳେ ସମ୍ବରଣ କହିଲା ଉଛାଇ,
1: ଆହା
0: କିରେ ମା ମା ନବ ରାଜାକୁ ତୁଇ ଚିହ୍ନି ତୋ ଥରି ନାହିଁ, ଏବେ ଚିହ୍ନାଇ ଦେବୀ ବୀର କହିକ ସକାଳ କଲା ରେ ରେ
1: କାର
0: ଆପଣାର ଧନୁ ଶ୍ରୀକରେ ଧରିଲା
1: ହୋଇଲା ହାମ
0: ଯୁଦ୍ଧକୁ ପ୍ରସ୍ତୁତ ହୁଅ
1: ହୋଇଲା ହାମ
0: ରାଜା ମଧ୍ୟ ଧନୁ ଧରିଲା ବେଗ
1: ହୋଇ ହେ
0: ଭାକ ଦେଲେ ବେଗ
1: ହୋଇ ହେ
0: ଚାହୁଁ ଚାହୁଁ ସେତେବେଳେ କମ୍ପମାନ
1: ହେଲା ହାମ
0: ସରକୁ ସକାଳେ ଆଦାନ କଲେ
1: କଲା ହାମ
0: କୋଟି କୋଟି ସର ବିନ୍ଧିଲେ ବହନ
1: ହନ ହମ
0: ଅଶୁଳ ବିନ୍ଧିଲା କ୍ରୋଧ କୁହିଣ
1: ହୋଇଣ
0: ହମ ତାହା କାଟିଦେଲେ ସମ୍ବରଣ ରାଜନ
1: ଜନ ହମ
0: ସମ୍ବରଣ ବିନ୍ଦ୍ରା ବେଗ
1: ହୋଇ ହେ
0: ତାହାକୁ ଅସୁର କାଟି ଦେଲା
1: ତହି ହେ
0: ଏପରି ବେଳ ସବୁ ଯୁଦ୍ଧ ହେଲା
1: ଟାଣ
0: ପୁରିଲା ସେ କାଳେ ହନ ଜାପ
1: ବାଣ ହମ
0: କାଣ୍ଡ ପଡ଼ିବାର ପୃଥିବୀ ସ୍ଥାନ
1: ନାହିଁ ହେ
0: ସୂର୍ଯ୍ୟ ତେଜ ହେ ନୁ ଲଗଲା
1: ହୋଇ ହେ
0: ସମ୍ବରଣ ବୀର କମ୍ପମାନ ହେଲେ
1: ହେଲେ ହେ
0: ସର ମାରି ଅସୁରକୁ ଛିନ୍ନ ଭିନ୍ନ
1: କଲେ ହେ
0: ଲୋମ ଲୋମ ମୂଳ କହେ ବହନ
1: ହନ ହମ
0: ସର ପିଠ ହେ ହୋଇଗଲା ଜାଣ
1: ଜାଣ ହମ
0: ପ୍ରାଣ ଭୟ ଅସୁର ଗଲା ପଢାଇ
1: ରାମ ରାମ ଯେ ଭଜ ରାମ ହରି ହରି ରାମ ଯେ ସୀତାରାମ ଯେ ନବୀନ ସୁନ୍ଦର
0: ପ୍ରାଣ ଭୟରେ ଅସୁର ପଳେଇଲା ଯେତେବେଳେ ପ୍ରାଣ ଭୟରେ ଅସୁର ପଳେଇଛି ସେତେବେଳେ ତପତି କହିଲା କିଏ ସା ଆଜ୍ଞା
1: ଏ ବିପତ୍ତିରୁ ମତେ ଯୋଉ ଆପଣ ଉଦ୍ଧାର କଲେ
0: ଏ ଯୋଉ ବିପତ୍ତିରୁ ଉଦ୍ଧାର କଲେ ଆପଣ କିଏ
1: ଆପଣଙ୍କର ଋଣ ମୁଁ ସୁଝି ପାରିବିନି
0: ସୁଝି ପାରିବିନି
1: ହଁ
0: ସେତେବେଳେ ସମ୍ବରଣ କହିଲେ ହସ୍ତିନାର ରାଜା ମୁଁ ସମ୍ବରଣ ମୃଗେ ଅର୍ଥରେ ଆସିଥିଲି ତୁମର ବିକଳ କଣ୍ଠତ୍ୱନି ଶୁଣି
1: ହଁ
0: ସମ୍ଭାଳି ପାରିଲିନି
1: ତୁମକୁ ସାହାଯ୍ୟ କଲି
0: ଆଚ୍ଛା ତୁମେ କିଏ
1: ସେତେବେଳେ
0: ସୂର୍ଯ୍ୟଙ୍କର ଝିଅ ସୂର୍ଯ୍ୟଙ୍କର ଝିଅ ବୋଲି କରକୁ ଯୋଡ଼ିଣ ଅତ୍ୟନ୍ତ ବିକଳେ କହେ ସୁନ୍ଦରୀ ରତନ
1: ଆହା

0: ହେଲା ତମକୁ ଏତିକି ଯୋଗ ଥିଲା ତେଣୁ ମୁଁ ତମକୁ ରକ୍ଷା କଲି। ତୁମେ ଚାଲିଯାଅ, ତୁମେ ନିରାପଦରେ ଚାଲିଯାଅ।
1: ହେଲେ ତୁମର ପରିଚୟ ତ ଦେଲନି।
0: ପରିଚୟ ସେତେବେଳେ କର ଯୋଡି ଝିଅଟି କହିଲା,
1: ହଁ ହଁ,
0: ସୂର୍ଯ୍ୟଙ୍କର ଝିଅ ତପତି ମୋର ନାମ।
1: ଆଚ୍ଛା,
0: ହେ ସମ୍ବରଣ, ମୁଁ ତୁମକୁ କରିବି ବରଣ।
1: କରିବି ବରଣ
0: ମୋର, ଯେହେତୁ ତୁମେ ଇଜ୍ଜତ ବଞ୍ଚେଇଛ
1: ତେଣୁ ତୁମେ ମୋର ସ୍ୱାମୀ,
0: ତୁମକୁ ମୁଁ ବିବାହ କରିବି। ସେତେବେଳେ ସମ୍ବରଣ କହିଲା, କହିଲ ଠିକ,
1: କିନ୍ତୁ କଥାଟା
0: କିନ୍ତୁ ଟିକିଏ ଅଡୁଆ ହେଇଗଲା।
1: ତୁମେ ହେଉଛ ଦେବକନ୍ୟା,

0: ପଛେ ପ୍ରମଥ ରାଜା ପରିଚୟ ପାଇଲା ପରେ ଯା ତୁମ ବାପାଙ୍କୁ କହ, ବାପାଙ୍କର ଇଚ୍ଛା ହେଲେ ମତେ ଦିଅନ୍ତୁ, କହିଦେଇ ନିରାପଦରେ ଛାଡ଼ିଲା।
1: ଆଚ୍ଛା,
0: ହେଲେ ତପତି
1: ନିଜର ପିତାଙ୍କ ନିଜ ମନ୍ଦିରକୁ ପଳେଇଲା,
0: ଚାଷୀ ମାନଙ୍କୁ ନେଇ ନିଜ ମନ୍ଦିରରେ ମିଳିଲା, ମାତା ପିତାଙ୍କ ପାଖରେ ଯାଇ ଦୁଆରକୁ ଗଲା,
1: ଦୁଆରକୁ ଗଲା,
0: ପିତାଙ୍କ ଆଗରେ ସମସ୍ତ ବିଷୟରେ

0: ମୁଁ କେବେ ହେଲେ ମାନିବିନି।
1: ଆମେ ହଉଛ ଦେବତା, ସେ ହଉଛି ମାନବ।
0: ହେଲେ କଣ କହୁଛୁ କହିଲୁ? ତେତିଶ କୋଟି ଦେବତାଙ୍କୁ ପାଶକୁ ଡାକିବା,
1: ପାଶକୁ ଡାକିବା, ପାଶକୁ ଡାକିବା,
0: ଆମର ଗୋଟିଏ ଆୟୋଜନ କରିବା,
1: କରିବା
0: ଦେବ ଦେବତା ମଧ୍ୟରୁ ହିଁ
1: ତହି ହିଁ
0: ଗୋଟିଏ କାହାକୁ ବରୁଜମା ଦେଇ
1: ଦେଇ
0: ଏତିକି କହନ୍ତ ଦେବତା ଆନନ୍ଦ ହେଲେ ଦିନ ମଣି ଜାଣ
1: ନାଥ ଜାଣ
0: ରାମ ରାମ
1: ଯେ ଭଜ ରାମ ଯେ ସୀତାରାମ ଯେ ନବୀନ ସୁନ୍ଦର।
0: ସେତେବେଳେ ସୂର୍ଯ୍ୟ ଦେବତା ଆନନ୍ଦ ହେଲେ ହଉ ଠିକ କଥା, ଶନିଶ୍ଚର ଯାହାକୁ ତା କରିବା,
1: ସ୍ୱୟଂଟା କରିବା ଆଉ। ହଁ,
0: ସାଙ୍ଗେ ସାଙ୍ଗେ ଦୂତକୁ ସେ କାଳେ ବରଗିଲେ,
1: ଆହା
0: ଯାଅ ତେତିଶ କୋଟି ଦେବତାଙ୍କୁ ବର୍ଣ୍ଣ ବର କର ରେ ବୋଇଲେ,
1: କର ରେ ବୋଇଲେ।
0: ଦୂତ ମାନେ ସେ କାଳରେ ବୁଲିବୁ ହୁଲି ଗଲେ,
1: ବୁଲିବୁ ହୁଲି ଗଲେ,
0: ସମସ୍ତଙ୍କ ସମସ୍ତ ଦେବ ପୁର

0: ରାମ
1: ଆସିବାର ଦିନ କହିଲେ
0: ଠିକଣା ଦିନ ଜଣେଇ ଦେଲେ
1: ବୈଶାଖ ଶୁକ୍ଳ ତୃତୀୟା ଅକ୍ଷୟ ତୃତୀୟା ଦିନ
0: ସେଇଦିନ ଆମର ସ୍ୱୟମ୍ବର ହବ ବୋଲି ଦେବତାମାନଙ୍କୁ ମଧ୍ୟ ଜଣେଇ ଦିଆଗଲା
1: ଜଣେଇ ଦିଆଗଲା ଦେବତା ମାନେ ସେଥିରେ ରାଜି ହେଲେ
0: ହଁ
1: ଏଣେ ସ୍ୱୟମ୍ବର ସଭା ମଣ୍ଡପ ଫିଆଣ ବୋଲି ଆନନ୍ଦିତ ହୋଇ
0: ଆହା
1: ବିଶ୍ୱକର୍ମା ମାନଙ୍କୁ ଆଣି ନ ଡକାଇ
0: ଆଚ୍ଛା
1: ବିଶ୍ୱକର୍ମା ମାନେ ସେ କାଳେ ଆନନ୍ଦିତ ହେଲେ
0: ଆନନ୍ଦିତ ହେଲେ ଶୁଣି ଆନନ୍ଦିତ ହେଲେ
1: ସ୍ୱୟମ୍ବର ମଣ୍ଡପ

0: नुआ नुआ दर्पण हे हजारो
1: हजारो आहा हजारो हजारो
0: जनमन जनमन खंजिबाकु खंजिले सेठारो
1: सरे खंजिले सेठारो
0: स्वयंवर सभार्थी को देखी सूर्य देवता आनंदित हेले धन्य धन्य विश्वकर्मा बोली बहुत प्रशंसिले
1: विश्वकर्मा को सूर्य देवता प्रशंसा कले स्वयंवर मंडपटी ने तैयार
0: हेगला एने देवता माने ठिकणा दिन देखिया पहुंचीगले
1: पहुंचे
0: ସେ ବସିଲେ ସସନ ମାନଙ୍କୁ ପାଇ ଅଳଙ୍କାର ବସନ ଦେଲେ ଦେବ ଦିବା କର ସେଇ ସମ୍ମାନ ପାଇ ଦେବତା ମାନେ ଆସନେ ବସିଲେ ସୂର୍ଯ୍ୟ ଦେବତା ମଧ୍ୟ ସମ୍ବରଣ ରାଜାକୁ ନିମନ୍ତ୍ରଣ ଆଉ ଦେଲେ
1: କାହିଁକି ନା ଝିଅର ସ୍ୱୀକୃତି ଅଛି ସେ ରଜା ପ୍ରତି
0: ତେଣୁ ଦେଖିବା ଏତେ ମନଟା ବଦଳୁଛି କି ନାହିଁ
1: ସେ ଏଇ ରଜାଙ୍କୁ ମଧ୍ୟ
0: ନିମନ୍ତ୍ରଣ ଦିଆ ହେଇଛି ସେ ମଧ୍ୟ ଆସିବ ସମସ୍ତଙ୍କ

0: ବିଚାର କଲେ
1: ସନିଶ୍ଚର
0: ବିଚାର କଲେ ୟାର ପ୍ରତିଶୋଧ ନିଶ୍ଚୟ ନେବି।
1: ଯେହେତୁ
0: ୟାର ମୋ ବଡ ଭାଇ,
1: ବଡ ଭାଇ କି ମୋ କଥା ଇଏ ମାନିଲାନି,
0: ମତେ ଆହୁରି ଅପମାନ ଦେଲା।
1: ମୋ ଇଚ୍ଛା ଇଏ ଯାହା କରିବା କଥା ତାହା କଲା,
0: ତେଣୁ ଆକୁ ୟାର ପ୍ରତିଶୋଧ ନେବି।
1: କେମିତି ଏ ସୁଖ ସଂସାର ଗଢିବ ମୁଁ
0: ଦେଖିବି ଦେଖିବି। ବିଚାର କରି
1: ଶନିଶ୍ଚର
0: ଶନିଶ୍ଚର ତାପରେ କୋପ ଦୃଷ୍ଟି ପକେଇଲେ।
1: ଆଚ୍ଛା,
0: ସମରଣ ରାଜା ଯାଇ ନିଜ ରାଜ୍ୟରେ ବନ, କିଛି ଦିନ ସୁଖରେ ଦେଇଛନ୍ତି କଟାଇଣ। କିଛି ଦିନ ସୁଖେ ରାଜା।

0: ବଣ ଫଳମୂଳ ଖାଇ କନ୍ଦମୂଳ କୋଳି ଆଣି କରନ୍ତି ଭୋଜନ, ଏପରି ଅରଣ୍ୟରେ କାଟୁଛନ୍ତି ଦିନ।
1: କାହିଁକି ନା ଶନିଶ୍ଚରଙ୍କର କୋପ ଦୃଷ୍ଟି ଯାହା ଉପରେ ପଡିବ ସେ ତ
0: ସେ ରାଜା ହେଇଥିଲେ ତ ନିଶ୍ଚୟ ଭିକାରୀ ହବ। ଶୁଭ ଦୃଷ୍ଟି ପଡିଲେ ଭିକାରୀ ହେଲେ ମଧ୍ୟ ରାଜା ହବ।
1: ଶନି ତ ତାଙ୍କୁ ପ୍ରତିଶୋଧ ନେବା ପାଇଁ ପ୍ରଥମରୁ ଚଦିଛନ୍ତି
0: ଚଦିଛନ୍ତି,
1: ତେଣୁ ଇଏ ରାଜ୍ୟ ଶୂନ୍ୟ ହୋଇ ପଥର
0: ଅରଣ୍ୟରେ ପଶିଲେ।
1: ଆଚ୍ଛା,
0: ଯେତେବେଳେ ଅରଣ୍ୟରେ ପଶିଛନ୍ତି ବଣ ଫଳମୂଳ ଖାଇ ବଞ୍ଚିଛନ୍ତି।
1: ଆଚ୍ଛା,
0: ଏ ସମୟରେ ଘଟଣାଟା କଣ ହେଲା ଜାଣିଛୁ ନା?
1: କଣ ହେଇଛି?
0: ସେଇ ସମ୍ବରଣ ରାଜା

ଶୁଣିଲେ ଲୋକଗୀତ କ୍ରମରେ ଦାସକାଠିଆ ତାପତୀ ସ୍ୱୟଂର ପରିବେଷଣ କରିଥିଲେ ନଦିଆବାସୀ ସଙ୍ଗୀ ଏବଂ ରମେଶ ଚନ୍ଦ୍ର ଦାସ ଆକାଶବାଣୀ ପ୍ରେମପୁର ଶୁଣାଉଛୁ କେତୋଟି ସୁଗମ ସଙ୍ଗୀତ।

0: ଏ ଗୀତଟି ଶୁଣୁଥିଲେ ସୁହାସ ମହାନ୍ତିଙ୍କ କଣ୍ଠରେ, ରଚୟିତା ଅଲେଖ ବିଶ୍ୱାଳ।
1: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍‌ରେ ବଢିଆ ପସିଲା।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଏକ ମଜବୁତ ଘର ବିଲକୁଲ ଉସ ପିତା କି ତରହ ହୋତା ହୈ ଜୋ ହର ମୌସମ ସହ କର ଭି ଘର କି ନୀଂଦ କୋ କଭି ହିଲନେ ନହିଁ ଦେତା।
5: ଆପକେ ଘର କେ ଲିଏ ଭରୋସେ କା ଦୂସରା ନାମ ଚେଟିନାଡ ସିମେଣ୍ଟ କା ମ୍ୟାକ୍ସ ଗ୍ରିଡ ସିମେଣ୍ଟ। 64 ସାଲୋ କି ବୁନିୟାଦ କେ ସାଥ ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଏ ଗୀତଟି ଶୁଣୁଥିଲେ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ। ଏଇଠି ଶେଷ କରୁଛୁ ଆଜିର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ. କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ. 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ. ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ସେ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର

ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଗୁରୁଦେବଙ୍କ ସାହିତ୍ୟ ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ ଜାତୀୟ ଏକତା ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ ପୂର୍ବତନ ସଦସ୍ୟ ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି ତାଙ୍କ ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟ ସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭାଭିଷେକ ସହିତ ଅମୃତୋତ୍ସବ ସମାପନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣ୍ୟ ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣ୍ୟ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣ୍ୟ ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣ୍ୟ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରଠାରୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବେ ଶ୍ରୀ ସୁବ୍ରମଣ୍ୟ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ସେନାର ଉପାଧ୍ୟକ୍ଷ ଏବଂ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତରେ ଯିବେ। ପୂର୍ବାହ୍ନ 11ଟାରେ ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବା ସହ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରି ଅପରାହ୍ନ 3ଟାରେ ପ୍ରାୟ 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ସେଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡର ବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ 167ର ସନ୍ୟାସ କରିବେ। ଏଥିପାଇଁ ମୋଟ 3,175 କୋଟିର ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଅନ୍ୟ କେତେକ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବହୁମତ ଅଭାବରୁ ତାମିଲନାଡୁରେ ନୂତନ ସରକାର ଗଠନ ବିଳମ୍ବ ହେଉଛି। ସିପିଆଇଏମ୍ର ଜାତୀୟ ସାଧାରଣ ସମ୍ପାଦକ ବେବି କହିଛନ୍ତି ସବୁଠାରୁ ଅଧିକ ଆସନ ଅକ୍ତିଆର କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ। ଆଇୟୁଏମ୍ୟୁଏନ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମରେ ଏଏମ୍ଏମ୍କେ ମୁଖ୍ୟ ଟିଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4ଟା ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡ଼ି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଙ୍ଗ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90 ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ

0: କରିଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଫିଟନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଦଶନ୍ଧି ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳନ୍ଧର ଷ୍ଟେସନ ଆଜି ଏକ ୱାକାଥନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଶହ ଶହ ଶ୍ରୋତା ଉପସ୍ଥାପକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପାଟିଆଲା ଷ୍ଟେସନରେ ମଧ୍ୟ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟ ମ୍ୟାଚ୍ ଖେଳାଯିବ। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରାଇକେଲରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗାଙ୍ଗେୟ ଅଞ୍ଚଳ, ଝାଡ଼ଖଣ୍ଡ, ବିଦର୍ଭ ଅଞ୍ଚଳରେ ଘଣ୍ଟା ପ୍ରତି 50 କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହେବାର ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପଦ 2026 ଏବଂ ଦେଶ ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani. I'm Anuja Kumar with the Midday News. The headlines. Shubhendu Adhikari becomes the first BJP Chief Minister of West Bengal. Takes oath along with 5 cabinet ministers. Political stalemate continues for government formation in Tamil Nadu as TVK yet to reach the majority mark. National Legal Services Authority organizes National Lok Adalat across the country to provide amicable settlement of disputes. External Affairs Minister Dr. S. Jayashankar meet Prime Minister of Trinidad and Tobago to strengthen bilateral cooperation. And in IPL cricket, Rajasthan Royals to face Gujarat Titans in Jaipur this evening. And now the news in detail. BJP Legislature Party leader Shubhendu Adhikari took oath as the Chief Minister of West Bengal today, heading the first BJP government in the state. Governor Arun Ravi administered the oath of office and secrecy to Mr. Adhikari at a grand ceremony held at a brigade parade ground in Kolkata.
2: আমি শুভেন্দু অধিকারী ঈশ্বরের নামে শপথ করিতেছি যে বিধি দ্বারা স্থাপিত ভারতের সংবিধানের প্রতি আমি অকৃত্রিম নিষ্ঠা ও আনুগত্য পোষণ করিব। আমি ভারতের সার্বভৌমত্ব ও অখণ্ডতা রক্ষা করিব।
1: 5 cabinet ministers also took oath along with the chief minister. The cabinet ministers are Dilip Ghosh, Agnimitra Paul, Ashok Kirtania, Nishit Pramanik and Khudiram Tudu.
3: Today is 25 Boishak, an auspicious day, birth anniversary of Kobi Guru Rabindranath Thakur, which is celebrated across the state. The day has been selected for the swearing-in ceremony of the new BJP government in West Bengal. Prime Minister Narendra Modi, Union Home Minister Amit Shah, Defence Minister Rajnath Singh, Chief Ministers of other NDA and BJP-ruled states, BJP President Nitin Nobin, and other leaders of the Bharatiya Janata Party present in the swearing-in ceremony. The program started with floral tribute to Kobi Guru Rabindranath Thakur. Prime Minister Narendra Modi and Chief Minister Shubhendu Adhikari and other dignitaries paid respect to Kobi Guru. Kollan Laha,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି ତିନୋଟି ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗ ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜୀକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜ ଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58.9 କୋଟି ଉର୍ଦ୍ଧ୍ୱ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676.9 କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଜନଗଣ ମନ ଭାରତ ଜାତୀୟ ସଙ୍ଗୀତର ରଚୟିତା ବିଶିଷ୍ଟ କବି ସାହିତ୍ୟିକ ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ 3 ରଥରେ ଚକ ଘଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ 3 ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ 3 ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି
2: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କ ସମସ୍ତଙ୍କ ଉପରେ ଆଶ୍ରୟ ଓ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବା ବନ୍ଧୁମାନଙ୍କର ସେ ବୈସେବକ ହୁଅନ୍ତୁ, ମାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି 16 ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କ ଆଶିଷ କାମନା କରୁ।
0: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକ ଶୁଣାଣି ଜାରି ରହିଛି। ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ

ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍ପିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍ପିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝୀ କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ ଆଥଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ ମହିଳା ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖେଳାରେ 3 ରଥରେ ଚକ ଅଖଡ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.government.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ଉପସ୍ଥାପନା ଜୟଶ୍ରୀ ପ୍ରଧାନ, ପ୍ରଯୋଜନା ସତ୍ୟସ୍ମିତା ବେହେରା, ସହଯୋଗିତା ସୁପର୍ଣ୍ଣା ଦତ୍ତ।

0: ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରିବେ। ଆର୍ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପରବର୍ତ୍ତୀ ଗୀତରେ ଶୁଣନ୍ତୁ, ଗାଇଛନ୍ତି ରତିକାନ୍ତ ଶତପଥୀ।

ଇନଫ୍ଲୁଏନ୍ସ ଶୃଙ୍ଖଳା ହେଉଛି ସେହି ଶକ୍ତି ଯାହା ସାଧାରଣ ଲୋକକୁ ଅସାଧାରଣ ସଫଳତାକୁ ନେଇଯାଏ। ଜୀବନରେ ଆମେ ସମସ୍ତେ ସଫଳ ହେବାକୁ ଚାହୁଁ, କିନ୍ତୁ କେବଳ ଇଚ୍ଛା ରହିଲେ ହେବ ନାହିଁ, ତାହାକୁ ପାଇବା ପାଇଁ ଦିନ ଦିନ ଧରି ଦୃଢ଼ ଚେଷ୍ଟା ଓ ଶୃଙ୍ଖଳା ଅତି ଆବଶ୍ୟକ। ଯେଉଁ ଲୋକ ନିଜର ସମୟକୁ ଠିକ୍ ଭାବରେ ବ୍ୟବହାର କରେ, ନିୟମିତ ଭାବେ ପଢ଼େ ଓ ନିଜ ଲକ୍ଷ୍ୟ ପାଇଁ କାମ କରେ, ସେ ନିଶ୍ଚିତ ଭାବେ ଆଗକୁ ବଢ଼େ। ତେଣୁ ଆମେ ସବୁଠାରୁ ପ୍ରଥମେ ଶୃଙ୍ଖଳାକୁ ଆମ ଜୀବନର ଅଂଶ କରିବା ଦରକାର। ନମସ୍କାର ବନ୍ଧୁ, ଯୁବବାଣୀର ଆଉ ଏକ ନୂତନ ସୁନ୍ଦର ସନ୍ଧ୍ୟାକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ରେଡ଼ିଓ ସାଥୀ ଜ୍ୟୋତି। ତେବେ ଚାଲନ୍ତୁ ଆଉ ଜମାରୁ ଡେରି ନ କରି ଆରମ୍ଭ କରିବା ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ, କିନ୍ତୁ ତା ଆଗରୁ ଶୁଣିବା ଏହି ସୁନ୍ଦର ଗୀତଟି।

ବନ୍ଧୁ, ଆଶା କରୁଛି ଆପଣମାନଙ୍କୁ ଗୀତ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ଆମେ ପ୍ରତିଦିନ ଅନେକ ଶବ୍ଦ ପଢ଼ିଥାଉ, ସେଥିରୁ ଗୋଟିଏ ଶବ୍ଦ ହେଉଛି ମାଇଗ୍ରେସନ୍ ବା ଦୀର୍ଘଯାତ୍ରା। ମାଇଗ୍ରେସନ୍ କହିଲେ ଆପଣମାନଙ୍କୁ କ'ଣ ମନେ ପଡ଼େ? ହଁ, ହେଇପାରେ ମାଇଗ୍ରେସନ୍ କହିଲେ ଆପଣମାନଙ୍କୁ ଏମିତି ଲୋକମାନେ ମନେ ପଡ଼ୁଥିବେ ଯିଏ ନିଜର ବାସସ୍ଥାନ ଛାଡ଼ି ବାହାର ଜାଗାକୁ ଯାଆନ୍ତି ରୋଜଗାର କରିବା ପାଇଁ, ସେଠି ବସତି ସ୍ଥାପନ କରିଥାନ୍ତି। କିନ୍ତୁ ମାଇଗ୍ରେସନ୍ କହିବା ମାତ୍ରେ ସର୍ବପ୍ରଥମେ ଆମ ମାଇଣ୍ଡକୁ ଆସିଥାଏ ଅନ୍ୟ ଏକ ଜିନିଷ। ସର୍ବପ୍ରଥମେ ଆମ ମାଇଣ୍ଡକୁ ଆସିଥାଏ ପକ୍ଷୀମାନଙ୍କ କଥା। ଆପଣମାନେ ମଧ୍ୟ ଦେଖିଥିବେ ପକ୍ଷୀମାନେ ଗୋଟିଏ ପର୍ଟିକୁଲାର ସିଜନ୍ରେ, ମାନେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଆସିଲେ ଦେଶ ଦେଶ ପାର କରି, ମହାଦେଶ ପାର କରି ଅନ୍ୟ ଏକ ସ୍ଥାନକୁ ଯାଇ ସେଠାରେ ବସବାସ କରନ୍ତି ଏବଂ ସେହି ସମୟ ପୂରଣ ହୋଇଯିବା ପରେ ପୁଣି ଥରେ ନିଜ ବସାକୁ, ନିଜ ସ୍ଥାନକୁ ଫେରି ଆସନ୍ତି। ସେମାନଙ୍କୁ କୁହାଯାଏ ମାଇଗ୍ରେଟରୀ ବାର୍ଡ଼। ସେହି ମାଇଗ୍ରେଟରୀ ବାର୍ଡ଼ମାନଙ୍କୁ ମନେ ରଖିବା ପାଇଁ ପ୍ରତିବର୍ଷ ପାଳନ ହୋଇଥାଏ ୱାର୍ଲଡ ମାଇଗ୍ରେଟରୀ ବାର୍ଡ଼ ଡେ, ଯାହା ସେହି ପକ୍ଷୀମାନଙ୍କର ଦୀର୍ଘଯାତ୍ରା ବା ମାଇଗ୍ରେସନ୍ ଓ ସେମାନଙ୍କ ସୁରକ୍ଷା ବିଷୟରେ ସଚେତନତା ବଢ଼ିବା ପାଇଁ ପାଳନ କରାଯାଇଥାଏ। ଏହା ସାଧାରଣତଃ ମେ ଓ ଅକ୍ଟୋବର ମାସରେ ପାଳନ କରାଯାଏ, କାରଣ ଏହି ସମୟରେ ଅନେକ ପକ୍ଷୀ ଦେଶ ଓ ମହାଦେଶ ଅତିକ୍ରମ କରି ଯାତ୍ରା କରନ୍ତି। ତେବେ ପ୍ରଶ୍ନ ଉଠୁଛି, ଏହି ପକ୍ଷୀମାନେ କାହିଁକି ଯାତ୍ରା କରନ୍ତି? ପକ୍ଷୀମାନେ ଖାଦ୍ୟ ଖୋଜିବା, ଉଚିତ ଜଳବାୟୁ ପାଇବା ଓ ପ୍ରଜନନ ପାଇଁ ହଜାର ହଜାର କିଲୋମିଟର ଦୂରକୁ ଯାତ୍ରା କରନ୍ତି। ଏହି ଯାତ୍ରା ସମୟରେ ସେମାନେ ପାହାଡ଼, ସମୁଦ୍ର, ଜଙ୍ଗଲ ଓ ସହର ଉପରେ ଉଡ଼ିଯାଆନ୍ତି। ତେବେ କିଛି ପକ୍ଷୀ ଯେପରିକି ବାର୍ ହେଡ଼େଡ୍ ଗିସ୍ ହିମାଳୟ ପାହାଡ଼ ଉପରେ ମଧ୍ୟ ଉଡ଼ିପାରନ୍ତି, ଯାହା ବିଶ୍ୱର ସବୁଠୁ କଠିନ ଯାତ୍ରା ମଧ୍ୟରୁ ଗୋଟିଏ। ଏହା ଛଡ଼ା ଆଜିକାଲିର ପରିବେଶ ପ୍ରଦୂଷଣ, ଜଳାଶୟ ନଷ୍ଟ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ପକ୍ଷୀମାନଙ୍କର ଯାତ୍ରା ବିପଦର ସମ୍ମୁଖୀନ ହେଉଛି। ତାହାର ଫଳସ୍ୱରୂପ ଅନେକ ପକ୍ଷୀର ସଂଖ୍ୟା କମିଯାଉଛି। ତେଣୁ ଏହି ଦିନ ଆମକୁ ଶିଖାଏ ଯେ ପ୍ରକୃତି, ଜଳାଶୟ ଓ ପକ୍ଷୀମାନଙ୍କୁ ସୁରକ୍ଷା କରିବା ଆମ ସଭିଙ୍କର ଦାୟିତ୍ୱ। ଯଦି ଆମେ ପରିବେଶକୁ ସୁରକ୍ଷିତ ରଖିବା, ତେବେ ପକ୍ଷୀମାନେ ସୁରକ୍ଷିତ ଭାବରେ ତାଙ୍କର ଯାତ୍ରା କରିପାରିବେ। ପକ୍ଷୀମାନଙ୍କର ଏହି ଯାତ୍ରା ଆମକୁ ଏକ ମହାନ ଶିକ୍ଷା ଦେଇଥାଏ, ଯେପରିକି ଲକ୍ଷ୍ୟ ପାଇଁ ଯେତେ ଦୂର ହେଉ ନା କାହିଁକି, ନିରନ୍ତର ପ୍ରୟାସ ଓ ସାହସ ରହିଲେ ଆମେ ସେଠାକୁ ନିଶ୍ଚିତ ଭାବରେ ପହଞ୍ଚିପାରିବା। କ'ଣ ବନ୍ଧୁ, ଶୁଣି ଆଶ୍ଚର୍ଯ୍ୟ ଲାଗିଲା ନା? ତେବେ ଯେତେବେଳେ ପ୍ରୟାସ କଥା, ଆମେ ଦୃଢ଼ ଚେଷ୍ଟା କଥା ଉଠିଥାଏ, ସେତେବେଳେ ଆଉ ଗୋଟିଏ କଥା ମଧ୍ୟ ଉଠିଥାଏ ଆମ ଦୈନନ୍ଦିନ ଜୀବନରେ, ଯାହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି ଶିକ୍ଷା ବା ପାଠପଢ଼ା। ପାଠପଢ଼ା ଆମ ଜୀବନରେ ଏକ ମୂଳ ଆଧାର। ଯଦି ଆମେ ଠିକ୍ ଭାବରେ ଶିକ୍ଷା ଗ୍ରହଣ କରୁ, ତେବେ ଆମର ଭବିଷ୍ୟତ ମଧ୍ୟ ଉଜ୍ଜଳ ହୋଇଥାଏ। କିନ୍ତୁ କେବଳ ପଢ଼ିବା ନୁହେଁ, ତା ସହିତ

ଶୃଙ୍ଖଳା ମଧ୍ୟ ନିହାତି ଭାବରେ ଆବଶ୍ୟକ। ଶୃଙ୍ଖଳା ଆମକୁ ସମୟର ମୂଲ୍ୟ ବୁଝାଏ, ନିୟମିତ ଅଭ୍ୟାସ କରିବାକୁ ଶିଖାଏ ଓ ଲକ୍ଷ୍ୟ ପ୍ରାପ୍ତିରେ ସହଯୋଗ କରେ। ଯେଉଁ ଛାତ୍ର ଶୃଙ୍ଖଳାବଦ୍ଧ ଭାବରେ ପଢ଼େ ସେ ସବୁବେଳେ ଆଗକୁ ବଢ଼ିଥାଏ ଓ ସଫଳତା ଲାଭ କରିଥାଏ। ତେଣୁ ଏହିଭଳି ଶୃଙ୍ଖଳା ଓ ନିରନ୍ତର ପ୍ରୟାସର ଫଳ ହେଉଛି ସଫଳତା। ତେବେ ଆଜି ଆମ ସହିତ ଅଛନ୍ତି ଏମିତି ଏକ ମେଧାବୀ ଛାତ୍ରୀ, ଯିଏ ଦଶମ ଶ୍ରେଣୀରେ ଟପ୍ କରି ନିଜର ପରିବାରବର୍ଗ, ନିଜର ଶିକ୍ଷକ ଶିକ୍ଷୟିତ୍ରୀ ସଭିଙ୍କର ଗର୍ବ ବଢ଼ାଇଛନ୍ତି ଓ ସମସ୍ତଙ୍କର ସମ୍ମାନର ପାତ୍ର ଏବଂ ପ୍ରଶଂସାର ପାତ୍ର ମଧ୍ୟ ସାଜିଛନ୍ତି। ତେବେ ଚାଲନ୍ତୁ ତାଙ୍କ ସହିତ ଆଲୋଚନା କରିବା ଆଉ ତାଙ୍କ ସଫଳତାର ରହସ୍ୟ ଜାଣିନେବା।

0: ନମସ୍କାର, ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ତ ଆପଣଙ୍କୁ ଅଭିନନ୍ଦନ ଦେବାକୁ ଚାହିଁବି, ଆପଣ ଟପର ହୋଇଛନ୍ତି। ତେବେ ପ୍ରଥମେ ଆମ ଶ୍ରୋତା ବନ୍ଧୁଙ୍କୁ ନିଜ ବିଷୟରେ କିଛି କୁହନ୍ତୁ।
1: ସବୁଠୁ ପ୍ରଥମେ ମୁଁ ଆର୍ଯ୍ୟା ୟୁଷ୍ମିତା ଦତ୍ତ। ମୁଁ ଏଇଥର 10th ବୋର୍ଡ ଏକ୍ସାମ ଦେଇଥିଲି CBSE ର, ଆଉ ମୋର 99.4% ହେଇଛି। ଆଉ ତା ସହିତ ମୁଁ କେନ୍ଦ୍ର ବିଦ୍ୟାଳୟ ବରହମପୁର ଷ୍ଟୁଡେଣ୍ଟ। ମୋର ମାମା ପାପାର ନାଁ ହେଉଛି ସୁଭଦ୍ରା ମହାପାତ୍ର ଆଉ ସୁଶାନ୍ତ କୁମାର ଦତ୍ତ।
0: ବହୁତ ବଢିଆ, ଆପଣ 99.4, ଏହା ବହୁତ ଲୋକଙ୍କର ସ୍ୱପ୍ନ ଥାଏ, ଆପଣ ଆଣିଛନ୍ତି, ଆଚିଭ୍ କରିପାରିଲେ। ବହୁତ ଖୁସି ଲାଗିଲା, ଆପଣଙ୍କୁ ପୁଣି ଥରେ ଅଭିନନ୍ଦନ ଦେବାକୁ ଚାହିଁବି। ତେବେ ଛୋଟବେଳୁ ପଢାପଢି ପ୍ରତି ଆଗ୍ରହ କେମିତି ଥିଲା ଆପଣଙ୍କର କୁହନ୍ତୁ।
1: ହଁ, ଛୋଟବେଳୁ ହେଇଯାଉଥିଲା ଭଲସେ, ମାନେ ମାମା ପାପା ଭଲସେ ପଢ଼ଉଥିଲେ, ଆଉ ଷ୍ଟାର୍ଟିଂରୁ ହିଁ ଭଲ ମାର୍କ ରହୁଥିଲା, ଆଉ ଆଗ୍ରହ ବି ବହୁତ ଥିଲା, ସବୁ ସବଜେକ୍ଟ ପାଇଁ ପଢିବା ପାଇଁ ବି ଇଚ୍ଛା ରହୁଥିଲା, ଆଉ ତା ସହିତ ଅଲଗା ଅଲଗା ଆକ୍ଟିଭିଟିଜ କରିବା ପାଇଁ ବି ଭଲ ଲାଗୁଥିଲା, ତ ସବୁ ମ୍ୟାନେଜ ହଉଥିଲା।
0: ଆଚ୍ଛା, ଆପଣ ବିଭିନ୍ନ ଆକ୍ଟିଭିଟିଜ ବି କରନ୍ତି, କଣ କଣ କରନ୍ତି?
1: ସେମିତି ଆଗତ ସବୁଠୁ ବେଶୀ ମତେ ସ୍ପିକିଂ ସ୍କିଲ୍ସ ବେଶୀ ଭଲ ଲାଗେ, ତ ସେଥିପାଇଁ ଆଙ୍କରିଂ, ସେମିନାର, ସ୍ପିଚ୍, ଡିବେଟ୍ ଏସବୁରେ ଇଣ୍ଟରେଷ୍ଟ ଅଛି। ତା ସହିତ କ୍ଲାସିକାଲ ଡ୍ୟାନ୍ସ, ମାନେ ଓଡ଼ିଶୀ ଡ୍ୟାନ୍ସ ମୁଁ କରେ, ଆଉ ତା ସହିତ ଏମିତି ଖାଲି ଟାଇମ୍ରେ ଡ୍ରଇଂ, ପେଣ୍ଟିଂ ସେଇସବୁ ବି ଭଲ ଲାଗେ।
0: ପଢାପଢି କରୁଛନ୍ତି, ତା ସହିତ ଏତେ ସବୁ ଆପଣ କରନ୍ତି, ମଲ୍ଟି ଟାଲେଣ୍ଟେଡ୍ ତାହେଲେ ଆପଣ।
1: ହଁ, ଆଉ ତା ସହିତ ଏବେ IIT ର ଗୋଟେ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଅଛି, ତ ସେଇଥିରେ ବି ଏଥର ଇନଭାଇଟ୍ କରାଯାଇଛି, ଯୋଉଟାକି ଗୋଟେ 40 days ର ପ୍ରୋଗ୍ରାମ ଅଛି, ତ ସେଇଥିରେ ବି IIT ଖଡଗପୁର ଗୋଟେ ଇନଭିଟେସନ ଆସିଛି, ସେଇଥିରେ ଯିବା ପାଇଁ ଡାକା ହେଇଛି।
0: ବହୁତ ବଢିଆ, ଆପଣ ନିଶ୍ଚିତ ଭାବରେ ଯାଆନ୍ତୁ, ଏମିତି ଆଗକୁ ବଢିଥାନ୍ତୁ ଲାଇଫରେ, ଆମେ ଆଶା କରିବୁ। ତେବେ କେବେ ଭାବିଥିଲେ କି ଏମିତି ଟପର ହେଇଯିବେ ବୋଲି?
1: ମାନେ ଆକ୍ଚୁଆଲି ଲାଷ୍ଟ ଟାଇମ୍ ଯେତେବେଳେ 10th କ୍ଲାସକୁ ମୁଁ ଏଣ୍ଟର କରିଥିଲି, ତାପରେ ଯେତେବେଳେ ପଢାପଢି ସ୍ଟାର୍ଟ କରିଥିଲି, ତ ଲାଷ୍ଟ ଟାଇମ୍ ସବୁ ଟପର ହେଇଥିଲେ ସେମାନଙ୍କର ଭିଡିଓ ଦେଖି ମୋର ଗୋଟେ ଇଚ୍ଛା ଥିଲା କି ମୋର 100% ଆସୁ, ତ ତା ପାଇଁ ପୁରା ମେହନତ କରିଥିଲି, ସେତିକି ପୁରା ପରିଶ୍ରମ କରିଥିଲି କି 100% ଆସିବ ବୋଲି, କିନ୍ତୁ କୋଉଠି ଟିକେ ରହିଗଲା, 99.4 ଆସିଲା, ତ ସେଇଟା ଟିକେ ଖରାପ ଲାଗୁଥିଲା, କିନ୍ତୁ ହେଲେ ବି ଖୁସି ଅଛି କି ସେତିକି ପହଞ୍ଚିପାରିଲି ବୋଲି।
0: ମାନେ ଆପଣ ପୁରା 100% ପାଇଁ ଟ୍ରାଏ କରିଥିଲେ? ବିଲକୁଲ, ଏହା ଆକ୍ଚୁଆଲି ଟପର ମାନଙ୍କର ଗୋଟିଏ ଲକ୍ଷଣ ମଧ୍ୟ, କି କୁହାଯାଏ କି 100% ପାଇଁ ଟ୍ରାଏ କଲେ ତାହାରୁ କମ୍ ମିଳିବ, ଯେତିକି ଆଶା କରିଥିବ ତାହାରୁ କମ୍ ମିଳିବ, ତ ପୁରା ଅଧିକ ପାଇଁ ଆଶା କରନ୍ତୁ।
2: ବିଲକୁଲ।
0: ଆଚ୍ଛା, ଟିକେ ସ୍ଲୋ ସ୍ଲୋ କୁ, ବହୁତ ସ୍ପିଡ୍ ହେଇଯାଉଛି, ଟିକେ ସ୍ଲୋରେ। ଆଚ୍ଛା ଆଚ୍ଛା, ତ ଯେଉଁମାନେ ଟପର ହୁଅନ୍ତି ସେମାନେ ପ୍ରାୟ କୁହନ୍ତି ମୁଁ 18 ଘଣ୍ଟା ପାଠ ପଢ଼ୁଥିଲି, 20 ଘଣ୍ଟା ପାଠ ପଢ଼ୁଥିଲି। ଆପଣ ପାଠ ପଢ଼ନ୍ତି, ତା ସହିତ ଏତେ ସବୁ କୋକରିକୁଲାର ଆକ୍ଟିଭିଟିଜ କରନ୍ତି, ନିଜ ଡେଲି ରୁଟିନ୍ ସମ୍ବନ୍ଧରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କିଛି କହିପାରିବେ?
1: ଯେମିତି ଦେଖିବାକୁ ଗଲେ ମୋର ଏମିତି କିଛି ନାହିଁ କି ମୁଁ ଗୋଟେ ଫିକ୍ସ ଟାଇମ୍ରେ ପଢ଼ିବି କି ଗୋଟେ ଘଣ୍ଟା ବସିକି ପଢ଼ିବି କି ଏତେ ସମୟ ବସିକି ପଢ଼ିବି, ତ ଏମିତି ମୋର ଫିକ୍ସଡ୍ କିଛି ଥିଲାନି, ଯେତେବେଳେ ମୋତେ ଟାଇମ୍ ମିଳୁଥିଲା ମୁଁ ପଢ଼ୁଥିଲି। ଆଉ ଏକ୍ଜାମ୍ ଟାଇମ୍ରେ ସ୍ପେସିଫିକାଲି ଯେତେବେଳେ ଏକ୍ଜାମ୍ର ଆଗରୁ ଯେଉଁ 2 ମାସ ଥିଲା, ସେଇ ଟାଇମ୍ରେ ଗୋଟେ ଟିକେ ରୁଟିନ୍ ବନିଯାଇଥିଲା ମୋର, କି ରାତି 11ଟାରୁ ନେଇକି 2ଟା ଯାଇ ମୁଁ ସାମ୍ପଲ୍ ପେପର ଆଉ ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ଯେଉଁଗୁଡ଼ା ଥିଲା ସେଇଟା ପ୍ରାକ୍ଟିସ୍ କରୁଥିଲି, ଆଉ ତାପରେ ସକାଳୁ ଉଠିକି 8ଟାରୁ ଉଠିକି ତାପରେ ଯାହା ସବୁ ରିଭିଜନ୍ କରିବାର ଥିଲା ସେସବୁ ରିଭିଜନ୍ କରୁଥିଲି, କ୍ଲାସେସ୍ ଯେତେବେଳେ ହଉଥିଲା ସେଗୁଡ଼ା ଆଟେଣ୍ଡ କରୁଥିଲି।
0: ମାନେ ପ୍ରପର ଫିକ୍ସ ଘଣ୍ଟା କିଛି ନଥିଲା ଯେତେବେଳେ ସମୟ ମିଳୁଥିଲା ପାଠ ପଢ଼ିଲି?
1: ହଁ ହଁ, ମାନେ ଏମିତି ଟାର୍ଗେଟ୍ ହିସାବରେ କି ମୋତେ ଆଜି ଏତିକି କମ୍ପ୍ଲିଟ୍ କରିବାର ଅଛି, ଏତିକି ମୋତେ ଚାପ୍ଟର ପଢ଼ିବାର ଅଛି,

0: ଆଚ୍ଛା, ତାହେଲେ ଦେଖନ୍ତୁ ପାଠ ପଢା ସମୟରେ ବହୁତ ପିଲାମାନଙ୍କର ବହୁତ ସବଜେକ୍ଟରେ ପ୍ରୋବ୍ଲେମ ହୁଏ, ସେଥିରେ ଚ୍ୟାଲେଞ୍ଜେସ ଆସେ, ସେମାନେ ଟିକେ ୱିକ୍ ଥାନ୍ତି, ଆପଣଙ୍କର ସେମିତି କିଛି ପ୍ରୋବ୍ଲେମ ଥିଲା କି?
1: ହଁ, ଆକ୍ଚୁଆଲି ମୋର ଇଂଲିଶ ଟିକେ ପ୍ରୋବ୍ଲେମ ହଉଥିଲା, ଇଂଲିଶର ଗ୍ରାମର ମୋର ଟିକେ ବେଶୀ ଭୁଲ ହେଇଯାଉଥିଲା, ତ ସେଇଟା ଟିକେ ଚ୍ୟାଲେଞ୍ଜ ଫେସ୍ ହଉଥିଲା। ଆଉ ମ୍ୟାଥ୍ସରେ ମୋର ବହୁତ ସାରା ସିଲି ମିଷ୍ଟେକ୍ ହଉଥିଲା, ମାନେ ସବୁ ହେଇଯିବ, ବାସ୍ କାଲକୁଲେସନରେ ଛୋଟ ମୋଟ ଭୁଲ ହେଇଯାଉଥିଲା, ଲାଷ୍ଟ ପହଞ୍ଚିଲା ବେଳକୁ ଆନ୍ସର ଟିକେ ଭୁଲ ଯାଉଥିଲା, ତ ସିଲି ମିଷ୍ଟେକ୍ସ ଟିକେ ହଉଥିଲା।
0: ଆଚ୍ଛା, ଚ୍ୟାଲେଞ୍ଜେସ ଗୁଡ଼ିକୁ ମ୍ୟାନେଜ କେମିତି କରୁଥିଲେ?
1: ଇଂଲିଶ ପାଇଁ ମୁଁ ଦେଖିବାକୁ ଗଲେ ମୋର ଯୋଉ ଅନସିନ୍ ପାସେଜ ଟିକେ ଭୁଲ ହଉଥିଲା, ତ ତା ପାଇଁ ମୁଁ ଡେଲି ଗୋଟେ ଗୋଟେ କି ଦୁଇଟା ଅନସିନ୍ ପାସେଜ ସଲ୍ଭ କରୁଥିଲି। ଆଉ ଗ୍ରାମର ବେଶୀରୁ ବେଶୀ କ୍ୱେଶ୍ଚନ ସଲ୍ଭ କରୁଥିଲି, ଯୋଉ ଲାଷ୍ଟ ଇୟର ପେପର କୁଣିକି ଯେତିକି ସାମ୍ପଲ ପେପର ମିଳୁଥିଲା, ଯେତିକି ସବୁ ମିଳୁଥିଲା ସେତିକି ସଲ୍ଭ କରୁଥିଲି। ଆଉ ମ୍ୟାଥ୍ସର ସିଲି ମିଷ୍ଟେକ୍ସ ପାଇଁ ବେଶୀରୁ ବେଶୀ ସାମ୍ପଲ ପେପର ସଲ୍ଭ କରୁଥିଲି। ଆଉ ମୋ ମାମା ପାପା କୁହନ୍ତି କି ଯୋଉ ଜିନିଷଟା ମୋଠୁ ହଉନି ତା ଉପରେ ସବୁଠୁ ବେଶୀ ଫୋକସ୍ କର, ଯୋଉଟା ହଉଛି ସେଇଟା ତ ହେଇଯିବ, କିନ୍ତୁ ଯୋଉଟା ହଉନି, ଯୋଉଟା ତାକୁ ବେଶୀ ଡରଉଛି ତା ଉପରେ ବେଶୀ ଫୋକସ୍ କର, ତାହେଲେ ଯାଇକି ତମର ସେଇଟା ଆହୁରି କନସଲିଡେଟ୍ ହବ, ଆହୁରି ଷ୍ଟ୍ରଙ୍ଗ ହବ।
0: ବିଲକୁଲ, ଯୋଉ ଡର ଗୁଡିକ ଥାଏ ସେଗୁଡିକୁ ଫେସ୍ କରିବା ଆବଶ୍ୟକ।
1: ଆଜ୍ଞା,
0: ଦେଖନ୍ତୁ ବହୁତ ପିଲା ସିକ୍ସ ସେଭେନ୍ ପର୍ଯ୍ୟନ୍ତ ଟ୍ୟୁସନ ଯାଆନ୍ତିନି, ଏଇଟ୍ ନାଇନ୍ଥ ଟେନ୍ଥ ସମୟରେ ଟ୍ୟୁସନ ପ୍ରବଳ ମାତ୍ରାରେ ଯାଆନ୍ତି। ଆପଣ ଟ୍ୟୁସନ ଯାଉଥିଲେ ନା ସେଲ୍ଫ ଷ୍ଟଡି କରୁଥିଲେ?
1: ସେମିତି ତ ମୁଁ ନାଇନ୍ଥ ଯାଏଁ କେବେ ବି ଟ୍ୟୁସନ ଯାଇନଥିଲି, କେବେ ଟ୍ୟୁସନ ଦେଖିନଥିଲି। ଟେନ୍ଥକୁ ଆସିଲା ବେଳକୁ ମାମା ପାପା କହିଲେ କି ବୋର୍ଡ କ୍ଲାସ୍ଟା ତ ଟିକେ ଯିବା କଥା, କିନ୍ତୁ ସେତେବେଳେ ବି ମୁଁ ମନା କରିଥିଲି ନାଇଁ ମୁଁ ଯିବିନି, ତ ମୁଁ କାହିଁକି ନା ଆଗରୁ ଅନଲାଇନ୍ରୁ ଦେଖୁଥିଲି, ତ ମୁଁ ସେଥିପାଇଁ ଅନଲାଇନ୍ର କିଛି ବ୍ୟାଚେସ୍ ପରଚେଜ କରିଥିଲି, ତ ଅନଲାଇନ୍ରୁ ମୁଁ କରୁଥିଲି, ସେତେବେଳେ ବି ମୁଁ କୁଆଡ଼େ ବାହାରକୁ ଅଫ୍ଲାଇନ୍ ଟ୍ୟୁସନ ଯାଇନଥିଲି,
0: ଅନଲାଇନ୍ ଭିଡ଼ିଓ ଦେଖୁଥିଲେ, ଅନଲାଇନ୍ରୁ ପରଚେଜ କରିକି ପଢ଼ୁଥିଲେ। ଆଚ୍ଛା, ପଢାପଢି ସମୟରେ ଦେଖନ୍ତୁ ଆମକୁ ଡିଷ୍ଟ୍ରାକ୍ସନ ବହୁତ ହୁଏ, ଡିଷ୍ଟ୍ରାକ୍ସନ ଗୁଡ଼ିକୁ କେମିତି ମ୍ୟାନେଜ କରୁଥିଲେ?
1: ସବୁଠୁ ଆଗରେ ତ ମୁଁ କାହିଁକି ଅନଲାଇନ୍ କ୍ଲାସ୍ କରୁଥିଲି, ତ ମୋତେ ଯାହା ହେଲେ ବି ଫୋନ୍ ଦରକାର ହଉଥିଲା ପଢିବା ପାଇଁ ହିଁ, ତ ସେଇଟା ପାଇଁ ମୁଁ ଏମିତି ନିଜ ଉପରେ କଣ୍ଟ୍ରୋଲ ରଖିବା ପାଇଁ ମୁଁ ଏମିତି ଗୋଟେ ପ୍ଲାନ୍ ବନେଇଥିଲି, ମୁଁ ଏମିତି ଭାବି ନେଇଥିଲି କି ମୁଁ ସୋସିଆଲ ମିଡିଆ ୟୁଜ୍ କରିବିନି, ତ ମୁଁ ସେଇଟା ନିଜେ ନିଜେ ହିଁ ଭାବି ଦେଇଥିଲି ଆଉ ନିଜ ଉପରେ କଣ୍ଟ୍ରୋଲ ରଖୁଥିଲି କି ସେଗୁଡ଼ା କରିବିନି, ଆଉ ଯୋଉଟା ମୋତେ ଖାଲି ପାଠ ପଢିବା ପାଇଁ ଦରକାର ହଉଥିଲା ସେତିକି ହିଁ ୟୁଜ୍ କରୁଥିଲି।
0: ତଥାପି ଆପଣ ତ ସୋସିଆଲ ମିଡିଆରେ ହିଁ ପାଠ ପଢୁଥିଲେ, ବହୁତ ପ୍ରକାର ନୋଟିଫିକେସନ ଆସୁଥିବ କିମ୍ବା ବହୁତ ପ୍ରକାର ଭିଡିଓସ ଗୁଡ଼ିକୁ ତ ସାମ୍ନାକୁ ଆସୁଥିବ, ସେଗୁଡ଼ିକୁ ଆପଣ କେମିତି ମ୍ୟାନେଜ କରିବାର, ନ ଦେଖିକି ନିଜକୁ କେମିତି କଣ୍ଟ୍ରୋଲ କରିବାର?
1: ହଁ, ମାନେ ମୁଁ ନୋଟିଫିକେସନ ପାଇଁ ନୋଟିଫିକେସନ ସବୁଗୁଡ଼ା ଅଫ୍ କରିଦେଇଥିଲି, ସବୁ ସୋସିଆଲ ମିଡିଆ ଆପ୍ ର ନୋଟିଫିକେସନ ଅଫ୍ କରିଦେଇଥିଲି, ସେମିତି ତ ମୋ ପାଖରେ ବେଶୀ ଥିଲା ନାହିଁ, ଯୋଉଟା ବାଇ ଡିଫଲ୍ଟ ରହିଯାଉଥିଲା ସେଇଟା ତ ଥିଲା, କିନ୍ତୁ ତାର ମୁଁ ନୋଟିଫିକେସନ ବନ୍ଦ କରିଦେଉଥିଲି ତାକି ମୁଁ ପଢିଲା ବେଳେ ସେଇଟା ନ ୟୁଜ୍ ହଉ ବୋଲି, ଆଉ ଯେତିକି ପଢିବା ପାଇଁ ଦରକାର ହଉଥିଲା ସେତିକି ହିଁ ରଖୁଥିଲି, ଆଉ ଗୋଟେ ସେଲ୍ଫ ଡିସିପ୍ଲିନ ଟାଇପ୍ର ଥିଲା, ମୁଁ ନିଜ ଉପରେ କଣ୍ଟ୍ରୋଲ ରଖିବା ପାଇଁ ଟ୍ରାଏ କରୁଥିଲି।
0: ବହୁତ ବଢିଆ, ତାହେଲେ ଦେଖନ୍ତୁ ଯେମିତି ଏକ୍ସାମ ପାଖକୁ ଆସେ, ଏକ୍ସାମ ଷ୍ଟ୍ରେସ୍ ବଢିଯାଏ, ସେଗୁଡ଼ିକୁ ଆପଣ କେମିତି ମ୍ୟାନେଜ କରିଥିଲେ?
1: ମୋତେ ତ ବହୁତ ଷ୍ଟ୍ରେସ୍ ହଉଥିଲା, ଷ୍ଟ୍ରେସ୍ରୁ ବେଶୀ ଓଭର ଥିଙ୍କିଙ୍ଗ ହଉଥିଲା, ଏମିତି ହେଇଗଲେ କ'ଣ ହେଇଯିବ, ମୋ ପେପର ଏମିତି ଆସିଗଲେ କ'ଣ ହେଇଯିବ, ସେତେବେଳେ ସବୁଠୁ ବେଶୀ ହେଲ୍ପଫୁଲ୍ ମାମା ପାପା ଥିଲେ, ମାମା ପାପା ସବୁବେଳେ ବୁଝାଉଥାନ୍ତି ନାଇଁ ହେଇଯିବ, ତୋର ଯେତିକି ବି ଆସିଲେ ଆମେ ଖୁସି ହବୁ, ତୁ ତୋର ବେଷ୍ଟ ଡେ, ଆମକୁ ବେଶୀ ମାର୍କ ଦରକାର ନାହିଁ, ତ ମାମା ପାପା ଯେତିକି ସପୋର୍ଟ ଦେଖେଇଥିଲେ ସେଇଟା ସବୁଠୁ ବେଶୀ ମୋ ପାଇଁ ହେଲ୍ପଫୁଲ୍ ଥିଲା, ସମସ୍ତେ ମାନେ ସାଙ୍ଗମାନେ ବି ହେଲ୍ପଫୁଲ୍ ଥିଲେ କି ହଁ ହେଇଯିବ କିଛି ନାହିଁ, ତ ନିଜର ଟ୍ରାଏ କର, ନିଜର ବେଷ୍ଟ ଦିଅ, ତ ଯୋଉ ଆମର ସରାଉଣ୍ଡିଂରେ ଯେତିକି ଲୋକ ଅଛନ୍ତି ସେମାନଙ୍କର ଯୋଉ ଆତ୍ମବଳ ସେମାନେ ଯୋଉ ଦିଅନ୍ତି ସେଇଟା ହିଁ ସବୁଠୁ

ଦରକାର ନାହିଁ। ତ ମାମା ପାପା ଯେତିକି ସପୋର୍ଟ ଦେଖେଇଥିଲେ ସେଟା ସବୁଠୁ ବେଶୀ ମୋ ପାଇଁ ହେଲ୍ପଫୁଲ ଥିଲା। ସମସ୍ତେ ମାନେ ସାଙ୍ଗମାନେ ବି ହେଲ୍ପଫୁଲ ଥିଲେ କି ହଁ ହେଇଯିବ, କିଛି ନାହିଁ, ତମେ ନିଜର ଟ୍ରାଏ କର, ନିଜର ବେଷ୍ଟ ଦିଅ। ତ ଯୋଉ ଆମର ସରାଉଣ୍ଡିଂରେ ଯେତିକି ଲୋକ ଅଛନ୍ତି ସେମାନଙ୍କର ଯୋଉ ଆତ୍ମବଳ ସେମାନେ ଯୋଉ ଦିଅନ୍ତି ସେଇଟା ହିଁ ସବୁଠୁ

0: ତାପରେ ମୋ ଟିଚର୍ସ ମାନେ ଯୋଉମାନେ ଏତେ ହେଲ୍ପ କରିଥିଲେ ସେମାନେ ହିଁ ପଢ଼େଇଲେ, ଆଉ ତାପରେ ସବୁ ରିଲେଟିଭ ମାନେ, ତ ମେନଲି ତ ମାମା ପାପା ଭଗବାନ ଜୀ ଆଉ ଟିଚର୍ସ ସେମାନଙ୍କ ପାଇଁ ହିଁ।
1: ବିଲକୁଲ, ସେମାନେ ହିଁ ସବୁଠୁ ଅଧିକ ଆମ ପାଇଁ ତ୍ୟାଗ ବି କରିଥାନ୍ତି, ଆମର ଜର୍ନିରେ ସବୁଠୁ ଅଧିକ ଅବଦାନ ସେମାନଙ୍କର ଥାଏ। ବହୁତ ବଢିଆ। ଆଚ୍ଛା ପିଲାବେଳେ ଏବେ ପର୍ଯ୍ୟନ୍ତ କେବେ ବି ଏମିତି ହେଇଛି କି ଆପଣ ଫେଲିୟର ର ସାମ୍ନା କରିଛନ୍ତି, ଆଉ ଯଦି ନ କରିଛନ୍ତି ଭବିଷ୍ୟତ ଯଦି ସେମିତି ହେଲା ତ କେମିତି ହ୍ୟାଣ୍ଡେଲ କରିବେ?
0: ହଁ ମାନେ କେବେ କେବେ ଏମିତି ହେଇଯାଏ, କମ୍ ମାର୍କ ଆସିଯାଏ, ମାନେ ଏବେ ମୁଁ ଯଦି କହିବି କି କମ୍ ତ ସେଟା କିଛି ଲୋକମାନଙ୍କ ପାଇଁ ବେଶୀ ବି ହେଇଥାଏ ପାରେ, କିନ୍ତୁ ମୋ ନିଜ ପାଇଁ ସେ ଟିକେ କମ୍ ଥାଏ। ଯେମିତି ମ୍ୟାଥ୍ସ ରେ ମାର୍କ କମ୍ ହେଇଯିବ, ମୋର ଗୋଟେ ଥର ଆସିଯାଇଥିଲା ମାନେ 5 ମାର୍କ 6 ମାର୍କ କଟିଯାଇଥିଲା, ତ ସେଟା ବି ମତେ ବହୁତ ଖରାପ ଲାଗୁଥିଲା। ଆଉ ଯାହା ପାଇଁ ଏତେ ପରିଶ୍ରମ କରିଥିବ, ଯାହା ପାଇଁ ଏତେ ଏଫର୍ଟ ଦେଇଥିବ, ସେଟା ଯେତେବେଳେ କମ୍ ହେଇଯାଏ ଖରାପ ତ ଲାଗେ, କିନ୍ତୁ ତାପରେ ନିଜକୁ ବୁଝାଇବା ପାଇଁ ପଡେ କି ନାଇଁ ଆହୁରି ବି ଆଗକୁ ଅଛି ବହୁତ ଜିନିଷ, ସେଇଥିରେ ବି ଆମକୁ ଆହୁରି ଏଫର୍ଟ ଦେବା ପାଇଁ ପଡିବ, ଗୋଟେ ଜିନିଷରେ ଭାଙ୍ଗି ପଡିଲେ ହବନି, ତ ସେଟା ନିଜେ ବି ବୁଝାଏ, ମାମା ପାପା ବି ବୁଝାନ୍ତି।
1: ବିଲକୁଲ, ବହୁତ ସୁନ୍ଦର ଭାବରେ ଆପଣ ନିଜକୁ ମୋଟିଭେଟ ରଖିଥାଉଛନ୍ତି ଜଣାପଡୁଛି। ତେବେ ଦେଖନ୍ତୁ ବହୁତ ସମୟରେ ଆମ ଜୀବନରେ ଏମିତି ସମୟ ଆସେ କି ଫେଲିୟର ସହିବାକୁ ପଡେ, ଯଦି ଆପଣ ଜୀବନରେ ଆସିଲା ତ କେମିତି ମ୍ୟାନେଜ କରିବେ ବୋଲି ଭାବିଛନ୍ତି?
0: ସେଟା ନିଜକୁ ବୁଝାଇବା ପାଇଁ ପଡିବ କି କୋଉ ଗୋଟେ ଜିନିଷରେ ଆମ ପୁରା ଲାଇଫ ଡିସାଇଡ ହେଇଯିବନି, ଆହୁରି ବି ଆଗକୁ କେତେ ଜିନିଷ ଅଛି, ଯୋଉ ଜିନିଷ ପାଇଁ ଆମେ ଯଦି ଗଲୁ ଆଉ ସେଥିରେ ଆମକୁ ଫେଲିୟର ମିଳିଲା, ତାହେଲେ ମାନେ କି ଆମେ ସେଇ ପାଇଁ ହେଇନଥିବୁ, ହେଇପାରିବ ଆମେ ତା ପାଇଁ ଆଉ ଥରେ ଟ୍ରାଏ କରିବୁ, ଆଉ ଥରେ ନିଜକୁ ଠିଆ କରିକି ସେଇ ଉପରେ ଆଉ ଟିକେ ଏଫର୍ଟ ଦେବୁ, ଆଉ ଯଦି ସେଇଟା ବି ନହେଲା ତାହେଲେ ମାନେ ଆମେ ଆଉ କାହା ପାଇଁ ବନେଇ ହେଇକି ଅଛୁ, ଆମେ ଆଉ କୋଉ ଫିଲ୍ଡକୁ ଟ୍ରାଏ କରିବୁ।
1: ବିଲକୁଲ, ତ ଆପଣ ପଢାପଢି କରୁଥିଲେ, ପ୍ରିପାରେସନ ବହୁତ ଭଲ ଭାବରେ କରିଛନ୍ତି, ତେବେ ପ୍ରିପାରେସନ ର ଷ୍ଟ୍ରାଟେଜି କଣ ଥିଲା?
0: ମୁଁ ତ ଯେତିକି ମୋର ଅନଲାଇନରେ ଯେମିତି ପଢୁଥିଲି ସେଇଟା ସବୁ ଜିନିଷ କମ୍ପ୍ଲିଟ କରିବା ପାଇଁ ଟ୍ରାଏ କରୁଥିଲି, ଆଉ କାହିଁକି ନା ସିବିଏସ୍ଇ ରେ ସବୁଠୁ ବେଶୀ ଏନ୍ସିଆରଟି ଇମ୍ପୋର୍ଟାଣ୍ଟ ଥାଏ, ତ ଏନ୍ସିଆରଟି କୁ କଭର କରିବା ସବୁଠୁ ବଡ ଷ୍ଟ୍ରାଟେଜି ରହିଥାଏ କି ଏନ୍ସିଆରଟି ପୁରା କମ୍ପ୍ଲିଟ ହେବାର ଅଛି, ଆଉ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ସବୁଗୁଡା ପ୍ରାକ୍ଟିସ ରହିବାର ଅଛି, ସାମ୍ପଲ ପେପର କରିବାର ଅଛି, ତ ଏଇ ଜିନିଷ ଗୁଡା ହିଁ ମେନ୍ ଥିଲା ମୋର ପ୍ରିପାରେସନ ରେ।
1: ବହୁତ ବଢିଆ, ବହୁତ ସୁନ୍ଦର, ଆପଣ ଏତେ କମ୍ ବୟସରେ ଏତେ ପରିଶ୍ରମ କରୁଛନ୍ତି, ଏତେ ସମୟ ଦେଇ ନିଜର ପଢା ପ୍ରତି ଯୋଉ ସିନ୍ସିଅରିଟି ଅଛି ତାହା ଆପଣଙ୍କର ବହୁତ ମାତ୍ରାରେ ଅଛି, ଜାଣି ଖୁସି ଲାଗିଲା। ଆଚ୍ଛା ତାହେଲେ ବର୍ତ୍ତମାନ ଆପଣ ତ ଟପର ହେଇସାରିଲେଣି, ଫ୍ୟୁଚର ପାଇଁ କଣ ପ୍ଲାନ ରଖିଛନ୍ତି?
0: ଫ୍ୟୁଚର ପାଇଁ ତ ଏବେ ବହୁତ କିଛି ଶିଖିବାର ଅଛି, ଏଇଟା ତ ଖାଲି 10th ଥିଲା, ଏବେ ଆଉ ବହୁତ କିଛି ଜାଣିବାର ଅଛି, ବହୁତ କିଛି ଶିଖିବାର ଅଛି, ଆଉ ଏବେ ପାଇଁ ତ ମୁଁ ନିଟ୍ ପାଇଁ ପ୍ରିପେୟାର କରୁଛି, ଆଗକୁ ଗୋଟେ ଭଲ ଡକ୍ଟର ହେବା ପାଇଁ ଚାହୁଁଛି, ଗୋଟେ ସେବା କରିବା ପାଇଁ ଚାହୁଁଛି ସମସ୍ତଙ୍କର, ତ ସେଇଟା ହିଁ ଆଗକୁ ଏମ୍ ଅଛି।
1: ବିଲକୁଲ, ଆପଣଙ୍କର ଆଶା ପୂରଣ ହେଉ, ସ୍ୱପ୍ନ ପୂରଣ ହେଉ, ଆମେ ପ୍ଲସ୍ ଆମର ଯୋଉ ଶ୍ରୋତା ବନ୍ଧୁମାନେ ସମସ୍ତେ ଆଶା କରୁଛୁ। ତେବେ ଆପଣ ଏଇ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ବନ୍ଧୁମାନଙ୍କୁ କଣ ଟିପ୍ସ ଦେବାକୁ ଚାହିଁବେ ୟଙ୍ଗଷ୍ଟର ମାନଙ୍କୁ?
0: ସବୁଠୁ ପ୍ରଥମେ ତ କାହିଁକି ନା ଏଇ ଟାଇମ୍ରେ ସବୁଠୁ ବେଶୀ ଡିଷ୍ଟ୍ରାକ୍ସନ୍ ଥାଏ, ତ ନିଜ ଉପରେ ସେଲ୍ଫ କଣ୍ଟ୍ରୋଲ ବନେଇ ରଖିବା ସେଇଟା ବହୁତ ଇମ୍ପୋର୍ଟାଣ୍ଟ। ତାପରେ ତା ସହିତ ଯୋଉ ଜିନିଷ ଆମେ ଚାହୁଁଛୁ ସେଇଟା ଖାଲି ଚାହିଁଲେ ହିଁ ହବନି, ତା ପାଇଁ ସେତିକି ପରିଶ୍ରମ ବି କରିବା ପାଇଁ ଦରକାର ଅଛି, ତ ସେଇ ପରିଶ୍ରମ ବି କରିବାର ଅଛି, ଆଉ ଯଦି ସେଇ ଟାଇମ୍ରେ କଣ ଫେଲିୟର ଫେସ୍ ହଉଛି ତ ସେଇଥିରେ ଭାଙ୍ଗିକି ରହିଯିବାର ନାହିଁ, ତା ପାଇଁ ଆଉ ଥରେ ଉଠିକି ସେଠୁ ଯାହା ତମେ ଶିଖିଲ, ଯୋଉ ଯାହା ପାଇଁ ସେ ଫେଲିୟରଟା ହେଲା ତାକୁ ଠିକ କରିକି ଆଗକୁ ବଢିବା ପାଇଁ ଚେଷ୍ଟା କରିବାର ଅଛି।
1: ବହୁତ ସୁନ୍ଦର, ବହୁତ ସୁନ୍ଦର ବାର୍ତ୍ତା ଆପଣ ଦେଇଛନ୍ତି ଆମ ଶ୍ରୋତା ବନ୍ଧୁମାନଙ୍କୁ, ନିଶ୍ଚିତ ଭାବରେ ସେମାନେ ଆପଣ ସନ୍ଦେଶ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି। ତାହେଲେ ବହୁତ ଲୋକ ଦେଖନ୍ତୁ ହା
0: ଦରକାର ନାହିଁ, ତ ମାମା ପାପା ଯେତିକି ସପୋର୍ଟ ଦେଖେଇଥିଲେ ସେଇଟା ସବୁଠୁ ବେଶୀ ମୋ ପାଇଁ ହେଲ୍ପଫୁଲ ଥିଲା, ସମସ୍ତେ ମାନେ ସାଙ୍ଗମାନେ ବି ହେଲ୍ପଫୁଲ ଥିଲେ କି ହଁ ହେଇଯିବ କିଛି ନାହିଁ, ତ ନିଜର ଟ୍ରାଏ କର, ନିଜର ବେଷ୍ଟ ଦିଅ, ତ ଯୋଉ ଆମର ସରାଉଣ୍ଡିଂରେ ଯେତିକି ଲୋକ ଅଛନ୍ତି ସେମାନଙ୍କର ଯୋଉ ଆତ୍ମବଳ ସେମାନେ ଯୋଉ ଦିଅନ୍ତି ସେଇଟା ହିଁ ସବୁଠୁ ମ୍ୟାଥ୍ସର ପ୍ରୋବ୍ଲେମ ସଲ୍ଭ କରୁଛୁ, ସେଇଥିରେ ଆମକୁ ହାର୍ଡ ୱାର୍କ କରିବା ପାଇଁ ପଡିବ, ଆମକୁ ସେଇଥିରେ ଏଫର୍ଟ ଦେବା ପାଇଁ ପଡିବ, ଆଉ

0: ସାଇଡ଼ ରଖିକି ନିଜର ପ୍ରିପାରେସନ ଉପରେ ବେଶୀ ଫୋକସ୍ କରିବାର ଅଛି, ବେଶୀ ଓଭର ଥିଙ୍କିଙ୍ଗ କରିବାର ନାହିଁ, କାହିଁକି ନା ମୋତେ ବି ବହୁତ ହଉଥିଲା, ତ ନିଜର ପ୍ରିପାରେସନ ଉପରେ ଫୋକସ୍ କରିବାର ଅଛି, ଯୋଉ ପ୍ରିଭିୟସ ଇୟର କ୍ୱେଶ୍ଚନ ଅଛି ତାକୁ ବେଶୀ ବେଶୀ ସଲ୍ଭ କରିବାରେ ଫୋକସ୍ କରିବାର ଅଛି, ଯେତିକି ପଢିଛ ତାକୁ ଭଲସେ ରିଭାଇଜ କରିବାର ଅଛି, ଆଉ ସାମ୍ପଲ ପେପର ସଲ୍ଭ କରିବ, ଆଉ କାହିଁକି ନା ସିବିଏସ୍ଇ ଯୋଉ ବୋର୍ଡ ଏକ୍ସାମ ଥାଏ ସେଥିରେ ଲେଖିବା ବହୁତ ଇମ୍ପୋର୍ଟାଣ୍ଟ ଥାଏ, ତ ଖାଲି ପଢିଦେଲେ ହବନି, ତାକୁ ଲେଖିବା ପ୍ରାକ୍ଟିସ କରିବା ପାଇଁ ହବ, ଟାଇମର ଦେଇ ପ୍ରାକ୍ଟିସ କରିବା ପାଇଁ ହବ, କେତେ ଟାଇମରେ ତମେ ସେଇ ସେକ୍ସନକୁ କମ୍ପ୍ଲିଟ କରୁଛ, ଟାଇମ ମ୍ୟାନେଜମେଣ୍ଟ ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ ଥାଏ, ଯଦି ଟାଇମ ମ୍ୟାନେଜମେଣ୍ଟ ଭଲସେ ନ ହେଇପାରିବ ତାହେଲେ ତ ଜମାର ପୁରା ସାଲ ଭର ଯେତିକି ମେହନତ କରିଛ ସେଇଟା 3 ଘଣ୍ଟାର ହିଁ ଗୋଟେ ଟାଇମରେ ଏକ୍ସାମରେ ଦେବାର ଅଛି, ତ ଯଦି ଆମେ ସେ 3 ଘଣ୍ଟାକୁ ଭଲସେ ୟୁଟିଲାଇଜ ନ କରିକି ଭଲସେ ମ୍ୟାନେଜ ନ କରିକି କରିବୁ ତ ପୁରା ସାଲର ମେହନତ ଖରାପ ହେଇଯିବ, ତ ଟାଇମ ମ୍ୟାନେଜମେଣ୍ଟ ବହୁତ ଇମ୍ପୋର୍ଟାଣ୍ଟ ଅଛି, ତ ତା ପାଇଁ ଲାଷ୍ଟ ଟାଇମ ପ୍ରିପାରେସନରେ ଟାଇମ ମ୍ୟାନେଜମେଣ୍ଟ ଆଉ ଲେଖିବା ଉପରେ ବେଶୀ ଫୋକସ କରିବା ଦରକାର ଅଛି।
1: ବହୁତ ବଢିଆ, ବହୁତ ବଢିଆ କହୁଛନ୍ତି ଆପଣ, ବହୁତ ଖୁସି ଲାଗିଲା ଆପଣ ଏମିତି ଟପର ବି ହେଲେ, ଆଉ ଆଗକୁ ଜଣେ ଭଲ ଡାକ୍ତର ହେବାର ଲୋକମାନଙ୍କର ସେବା କରିବାର ବି ସ୍ୱପ୍ନ ରଖିଛନ୍ତି, ନିଶ୍ଚିତ ଭାବରେ ଆପଣଙ୍କର ସ୍ୱପ୍ନ ପୁରା ହେଉ। ତେବେ ଆପଣ ଏତିକି ସମୟ ଦେଲେ ଆମକୁ, ଆମ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଏତେ ବଢିଆ ବଢିଆ ଟିପ୍ସ ଦେଲେ, ନିଜ ବିଷୟରେ କଲେ, ସେଥିପାଇଁ ଆମ ଆକାଶବାଣୀ ବ୍ରହ୍ମପୁର ତରଫରୁ, ଆମ ଯୁବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:15 ଶୁଣନ୍ତୁ ଧାରାବାହିକ ଶ୍ରୀ ରାମଚରିତ ମାସର 26 ଭାଗ।
1: टू सिक्स।

ଶୁଣୁଥିଲେ ଶ୍ରୀରାମଚନ୍ଦ ମାନସ ଆକାଶବାଣୀ ବ୍ରହ୍ମପୁର। ବର୍ତ୍ତମାନ ଶୁଣନ୍ତୁ ଦେଶ ବକ୍ତିତାଟି। ଯୁଗଳକଣ୍ଠରେ ଗାଇଛନ୍ତି ମିତାଲି ଚିନ୍ନାର ଏବଂ ବାଦଲ କୁମାର ଆଚାର୍ଯ୍ୟ।

ଚାଳପରେ ଲାଉ ଲାଉ ପରେ କାଉ କାଉ ମାରିଲା ଥଣ୍ଟ ବୁଢ଼ାର ଭାଙ୍ଗିଲା ବେଣ୍ଟ ବୁଢ଼ି କାନ୍ଦିଲା କେତେ କୂଅରେ ପାଣି ଯେତେ ବୁଢ଼ି କାନ୍ଦିଲା କେତେ କୂଅରେ ପାଣି ଯେତେ ରାଗିକୁଣା ଗେଲେଇ ଗେଲେଇ ଗେଲେଇ ଲୋ ଫୁଲେଇ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିରିକ୍ଷଣ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସଠିକ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ ଟ୍ରାକ୍ ଓ 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ 7ଟି ମହିଳା ଫାଷ୍ଟ ଟ୍ରାକ୍ ଏବଂ 5ଟି ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
1: ସାଇବର କ୍ରାଇମକୁ ଆଖିଆଗରେ ରଖିକି ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖିଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ, ଯେଉଁଥିରେ କି ଆମେ 5ଟି ଫାଷ୍ଟ ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ, ଯେ ସେଥିରେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବା 5ଟି କୋର୍ଟ, ସେହି 5ଟି କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ୍ ଲ ଏବଂ ସାଇବର ଏଭିଡେନ୍ସ ଗୁଡ଼ିକ ବାବଦରେ ଯୋଉ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
0: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରେଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତରେ 5,796 ବିଭିନ୍ନ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦକୁ 1,83,24,020 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆରୁଦୟଗିରି, ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା ମଧ୍ୟରୁ 1,166 ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ 28,78,648 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦାଲତରେ 27,432 ମାମଲାର ଆପୋଷ ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 3,35,07,578 ଟଙ୍କା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ 13,615 ମାମଲାର ଫଇସଲା କରାଯାଇଛି। ଓଡ଼ିଶା ଜଳ ନିଗମ ୱାଟ୍କୋ ସମସ୍ତ 29 ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟ୍କୋ ପ୍ରାୟ 7,00,000 ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟ୍କୋ ପ୍ରାୟ 7,00,000

ଆଜି ପରମ୍ପରା ଅନୁସାରେ ରଥଖଳାରେ ତିନି ରଥରେ ଚକ ଓ ଖଡ଼େରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଦୁଇଟି ଲେଖାଏଁ ନାହକ ଚକରେ ଅଖଡ଼େରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭୂମୁରୀ ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ୀ ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ୍ ଚଉଦ ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି କାଜୁ ଉତ୍ପାଦନ ବୃଦ୍ଧି ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ଠାରେ ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି। ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ବାଳକ ବିଭାଗରେ ପଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ 2-0 ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ସିଏମ୍ ଟ୍ରଫି ହାସଲ କରିଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ ଟ୍ରାକ୍, 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳ କ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭୂମୁରୀ ନୀତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ

ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି ତିନୋଟି ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିବସରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି ତିନୋଟି ଯାକ ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ସମାବେଶୀ ମିଶନ ଭାବରେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ପାଇଁ ମଧ୍ୟ ସରକାର ସରଳୀକରଣ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ହେଉଛି ଏକ ବର୍ଷିକିଆ ଯୋଜନା, ଯାହା ପ୍ରତ୍ୟେକ ବର୍ଷ ଅର୍ଥରାଶି ଗ୍ରହଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ ହୋଇଥାଏ। କୌଣସି କାରଣବଶତଃ ହିତାଧିକାରୀଙ୍କର ମୃତ୍ୟୁ ହେଲେ ଏଥିପାଇଁ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକୃତ ହୁଅନ୍ତି। ବାର୍ଷିକ 436 ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2,00,000 ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ଭିନ୍ନକ୍ଷମତା ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18-70 ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମତା ପାଇଁ 2,00,000 ବୀମା ରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1,00,000 ମଧ୍ୟରେ ସୀମିତ ରହିଛି। ଯୋଜନା ଅଧୀନରେ ଗତ ଏପ୍ରିଲ ମାସ 29 ସୁଦ୍ଧା 58,09,00,000 ଉର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ମହିଳା ପଞ୍ଜୀକରଣ ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍ 27,45,00,000 ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ 19,30,00,000 ପଞ୍ଜୀକରଣ ହୋଇଥିବା ବେଳେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା 3,667,52,00,000 ଟଙ୍କା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 1,84,662 ଦାବିର ସମାଧାନ କରାଯାଇଛି। ଗରିବ ଅବହେଳିତ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଜାତୀୟ ପେନ୍ସନ୍ ବ୍ୟବସ୍ଥାର ସାମଗ୍ରିକ ପ୍ରଶାସନିକ ଓ ସଂସ୍ଥାଗତ ଢାଞ୍ଚା ଅଧୀନରେ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ଅଟଳ ପେନ୍ସନ୍ ଯୋଜନା ପରିଚାଳିତ ହୋଇଥାଏ। 18-40 ବୟସ୍କ ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା ରହିଛି। ତେବେ ଆୟକରଦାତାଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହି ଯୋଜନାର ପଞ୍ଜୀକୃତଙ୍କ ମଧ୍ୟରେ ପାଖାପାଖି 48% ହେଉଛନ୍ତି ମହିଳା। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ଯୋଜନା ଅଧୀନରେ 1,000-5,000 ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସମୟ ଅବଧି 20 ଧାର୍ଯ୍ୟ ହୋଇଛି। ବୃଦ୍ଧି ପାଉଥିବା ପେନ୍ସନ୍ ପାଣ୍ଠି ଏବଂ ପଞ୍ଜୀକୃତଙ୍କ ସଂଖ୍ୟା ବୃଦ୍ଧି ସହିତ ଏହି ଯୋଜନା ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘମିଆଦୀ ସଞ୍ଚୟ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିଛି। ସମସ୍ତଙ୍କ ପାଇଁ ପେନ୍ସନ୍ ଲକ୍ଷ୍ୟ ଦିଗରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶରେ ସୁରକ୍ଷିତ ଜୀବନ ଏବଂ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥାକୁ ଏହି 3 ସାମାଜିକ ସୁରକ୍ଷା ଯୋଜନା ଗତିଶୀଳ କରିଛି। ତେବେ ଏ ନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।

ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଆକାଶବାଣୀ ବ୍ରହ୍ମପୁର ସମୟବର୍ତ୍ତମାନ ରାତି 6 ବାଜି 15 ମିନିଟ୍ ହେଉଛି। ଶୁଣନ୍ତୁ ଓଡ଼ିଆ ସମ୍ବାଦ, ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

વાણી. ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ

ଅଧୀନରେ କାଜିପେଟ ରେଳ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାଦ୍ୱାରା ଗ୍ରାଣ୍ଡ ଟ୍ରଙ୍କ କରିଡରରେ ଦ୍ରୁତ ଭାବେ ଟ୍ରେନ୍ ଚଳାଚଳ କରିବା ସହିତ ଭିଡ଼ ହ୍ରାସ କରାଯାଇପାରିବ। ସେହିପରି ଟ୍ରେନ୍ ମାଧ୍ୟମରେ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ରେଳ ବାଇପାସ୍ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାଜିପେଟ ରେଳ ଦ୍ୱାରା ହାଇଦ୍ରାବାଦ ବଲହରସାହା ଏବଂ ବିଜୟୱାଡ଼ାକୁ ଟ୍ରେନ୍ ଚଳାଚଳ ସହଜ ଏବଂ ସୁଗମ ହୋଇପାରିବ। କାଜିପେଟ ଜଙ୍କସନ୍ରେ ଭିଡ଼ ହ୍ରାସ ହେବ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦ୍ରାବାଦସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଜନସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟ କର୍ଣ୍ଣାଟକ ଯିବେ। ପୂର୍ବାହ୍ନ 11:00 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବେ। ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ତାଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ବିଜେପି ସରକାର। ରାଜ୍ୟପାଳ ଆର୍ଏନ୍ ରବି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଜ୍ୟପାଳ ଆଜି ମନ୍ତ୍ରିମଣ୍ଡଳର 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କୀର୍ତ୍ତନିଆ, ନିଶିତ ପ୍ରମାଣିକ ଏବଂ ଖୁଦିରାମ ଟୁଡୁଙ୍କୁ ମଧ୍ୟ ଶପଥପାଠ କରାଇଥିଲେ। ନୂତନ ଭାବେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଆସନ୍ତା 13 ତାରିଖରେ ଶପଥ ଗ୍ରହଣ କରିବେ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି 207 ଆସନରେ ବିଜୟ ଲାଭ କରିଥିବା ବେଳେ ତୃଣମୂଳ କଂଗ୍ରେସ ମାତ୍ର 80 ଆସନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଅଧିକାରୀ ଲୋକମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଆସିଛନ୍ତି ଏବଂ ଖୁବ୍ ନିକଟରୁ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ବୁଝିପାରିଛନ୍ତି। ଶ୍ରୀ ମୋଦି ତାଙ୍କ ଶାସନକାଳ ସମ୍ପୂର୍ଣ୍ଣ ଏବଂ ସଫଳ ପରିଚାଳନା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ଟିଭି ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଶ୍ରୀ ଜୋସେଫ ବିଜୟ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି, ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ବର୍ଷ ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହିସବୁ ଯୋଜନା ବିଶେଷ କରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇ ଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟି ଉର୍ଦ୍ଧ୍ୱ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଦେଶର 42 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ସର୍ବାଧିକ 6 ପଞ୍ଚାୟତ ଏହି ପୁରସ୍କାର ପାଇବା ଲାଗି ଚୟନ ହୋଇଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା 5 ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର

0: କିପରି ନ ବ୍ୟାପିବ ବା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ କେମିତି ଚଢ଼େଇ ଆମର ଠିକ ନ ଆସନ୍ତି ବା ଯଦି ଆସିଲେ ତାର ପ୍ରତିକାର କରିବା ପାଇଁ ଆମେ ଯେଉଁ ଷ୍ଟେପ୍ ସବୁ ଆମେ ନଉ ବା ଯେଉଁ ପଦକ୍ଷେପ ଆମେ ନଉ ସେଗୁଡ଼ିକ ହେଲା ଆମର କୌଣସି ସ୍ଥାନୀୟ ଯେଉଁ ପଶୁ ଚିକିତ୍ସକ ଅଛନ୍ତି ଆମର ବାଲୁଗାଁରେ ସେମାନେ ଟାଇମ୍ ଟୁ ଟାଇମ୍ ସେଠି ଯାଇ ଆମର ଚଢ଼େଇ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି ତାଛଡ଼ା ଆମର ଫୁଲନଖରାରେ ଆନିମଲ୍ ଡିଜିଜ୍ ରିସର୍ଚ୍ଚ
1: ଇନ୍ଷ୍ଟିଚ୍ୟୁଟ୍
0: ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର ସେଠୁ ମଧ୍ୟ ତାଙ୍କର ଟିମ୍ ଯାଇ ଆମର ନଳବଣ ତଦାରଖ କରନ୍ତି ସେଠି ଦେଖିବେ ଯଦି କୌଣସି ପକ୍ଷୀ ରୋଗାକ୍ରାନ୍ତ ହୋଇଛି କିମ୍ବା କୌଣସି ସିମ୍ପଟମ୍ ଦେଖାଯାଉଛି ବାର୍ଡ ଫ୍ଲୁର ତାହେଲେ ସେ କିଛି ସାମ୍ପଲ କଲେକ୍ସନ କରନ୍ତି ଏବଂ ସେ ସାମ୍ପଲକୁ ଆମେ କ'ଣ କରୁ ନା ଭୋପାଳରେ ଯୋଉଟା ଅଛି ଆମର ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ ଲାବୋରେଟୋରୀ ବା HSADL ତାକୁ ଆମେ ସେଠି ପଠାଉ ସେଠି ପଠେଇଲେ ସେଠି ସାମ୍ପଲ ସେଠି ଟେଷ୍ଟ ହବ ଯଦି କିଛି ବାର୍ଡ ଫ୍ଲୁର ପଜିଟିଭ ଜଣାପଡ଼େ ତାହେଲେ ଆମର ତାର ଚିକିତ୍ସା କରୁ ବଡ ସୁଖର କଥା ଆଜି ଯାଏ ଆମର କୌଣସି ବାର୍ଡ ଫ୍ଲୁ ସେଠି ଦେଖାଯାଇନି
1: ତେବେ ନିଶ୍ଚିତ ଭାବରେ ସୁରକ୍ଷା ଦାୟିତ୍ୱ ଯେତେବେଳେ ଆମେ କହୁଛେ ତାଙ୍କ ଖାଦ୍ୟ ପାଇଁ ବି ମଧ୍ୟ ଆପଣମାନେ ଚିନ୍ତିତ ରୁହନ୍ତି ଏବଂ କିଭଳି ଭାବରେ ସେମାନେ ଠିକ୍ ଭାବରେ ଖାଦ୍ୟ ପାଇପାରିବେ ଏବଂ ସ୍ୱାସ୍ଥ୍ୟ ବି ମଧ୍ୟ କେମିତି ଠିକ୍ ରହିବ ପ୍ରତିଷେଧକ ବ୍ୟବସ୍ଥା ସବୁ ବିଭିନ୍ନ ପ୍ରକାର ଗ୍ରହଣ କରାଯାଉଛି ତେବେ ଯେଉଁ ପକ୍ଷୀ ନଳବଳକୁ ଆସୁଛନ୍ତି ସେଠି ରହୁଛନ୍ତି ଅନେକ ସମୟରେ ସୁରକ୍ଷା ପ୍ରତି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ କାହିଁକିନା ଅନେକ ଅସାଧୁ ବ୍ୟକ୍ତିତ୍ୱ ସବୁ ଅଛନ୍ତି ଅନେକ ସମୟରେ ପକ୍ଷୀ ଶିକାର ମନୋଭାବ ମଧ୍ୟ ଅନେକ ରହିଥାଏ ତେଣୁ ଏ ସମୟରେ ବନ କର୍ମଚାରୀମାନଙ୍କର ଦାୟିତ୍ୱ ବଢ଼ିଯାଏ ସେ ସୁରକ୍ଷା ବ୍ୟବସ୍ଥାଟା କେମିତି କ'ଣ ଆପଣମାନେ ନେଇଥାନ୍ତି ସେ ବିଷୟରେ ଟିକେ ଧ୍ୟାନ ଦେବେ
0: ତା ପୂର୍ବରୁ ମୁଁ ଆପଣଙ୍କୁ କ'ଣ ସବୁ ଇସ୍ୟୁ ଅଛି କ'ଣ ସବୁ ବିପଦ ଏ ନଳବଣ ପରି ମୁଁ ତା ପାଇଁ ଟିକେ ଆଲୋକପାତ କରୁଛି ଗୋଟେ ହେଲା ମତ୍ସ୍ୟଜୀବୀ ଦେଖନ୍ତୁ ଚିଲିକାର ହ୍ରଦର ପରିମାଣ ବା କ୍ଷେତ୍ରଫଳ ହେଲା ଆପଣଙ୍କ 950 ପ୍ରାୟ 1000 ବର୍ଗ କିଲୋମିଟର ସେମାନେ ସବୁ ଜାଗାରେ ମାଛ ଧରିପାରିବେ ସେଇ 950 ବର୍ଗ କିଲୋମିଟର ଭିତରୁ କେବଳ ଆମର ରେଷ୍ଟ୍ରିକ୍ସନ୍ ଏରିଆ ହେଲା ଆମର 15.53 ବର୍ଗ କିଲୋମିଟର ଯୋଉଟାକି ଆମର ନଳବଣ ବୋଲି କହୁ କିନ୍ତୁ ଯେହେତୁ ଏଇଟା ଆମର ବର୍ଷକ 365 ଦିନ ଯାକ ଆମ ସୁରକ୍ଷା ବଳୟରେ ରହୁଛି ତେଣୁ ସେଠି ପ୍ରାୟ ମାଛର ପ୍ରଜନନ ବହୁତ ଭଲ ହେଇଥାଏ ତେଣୁ ସବୁ ମତ୍ସ୍ୟଜୀବୀ ମାନଙ୍କ ନଜର ଥାଏ ଯଦି ଆମେ ଆଦେହରେ ଥରେ ପଶିକି ଜାଲ ପକେଇଦେଉ ଆମର ପ୍ରାୟ 15 ଦିନର ଆୟ ସେଠି ହେଇଯିବ ସମସ୍ତଙ୍କର ପ୍ରାୟ ଲୁଚାତ୍ରାରେ କେମିତି ରାତି ଅଧା କିଛି ରୋଜଗାର କରି ପଳେଇବା ସେଇଟା ହିଁ ତାଙ୍କର ପ୍ରବୃତ୍ତି
1: ସେ ଅଞ୍ଚଳଟା ଯେହେତୁ ମାଛ ଉତ୍ପାଦନ ବେଶୀ ରହିଛି ବା ମାଛ ପ୍ରଜନନ ବେଶୀ ହେଇପାରୁଛି ପରିବେଶ ସେଭଳି ରହିଛି ମାଛ ସଂଖ୍ୟା ଯେତେବେଳେ ଅଧିକ ରହୁଛନ୍ତି ମତ୍ସ୍ୟଜୀବୀମାନେ ସେଠି ଆକର୍ଷିତ ହେଇ
0: ନିଶ୍ଚୟ ତା ଛଡ଼ା ଆମର ପକ୍ଷୀ ଶିକାରୀ ସବୁ ଲୋକଙ୍କର ଗୋଟେ ଲାଳସ ରହିଛି କ'ଣ ଆମେ ମାଛ ଖାଇବୁ କି ମାଂସ ଖାଇବୁ ତା ଛଡ଼ା କିଛି ଚଢ଼େଇ ବି ମାରିକି ନେଇ ପଳେଇ ଆସନ୍ତି ତେଣୁ ଏଇସବୁ ଜିନିଷ ଯୋଉ ରହିଲା ଆମର ନଳବଣ ପ୍ରତି ବିପଦ ତେଣୁ ଏକୁ ସୁରକ୍ଷା ଦେବା ପାଇଁ ଆମର ବନ୍ୟପ୍ରାଣୀ ବିଭାଗ ତରଫରୁ କ'ଣ କରାହେଇଛି ନା ଏ ନଳବଣ ଚାରିକଡ଼ ଯାକ ଗୋଟେ ଡିମାର୍କେସନ୍ କରାହେଇକି ଖୁଣ୍ଟ ସବୁ ପୋତା ହେଇଛି ଯୋଉ ପ୍ରତ୍ୟେକ ଜାଗାରେ ଆପଣଙ୍କର ନଳବଣ ଚତୁର୍ପାର୍ଶ୍ୱରେ ଆମର ସିମେଣ୍ଟ ଖୁଣ୍ଟ ସବୁ ଅଛି ଯେମିତି ଲୋକମାନେ ସମସ୍ତେ ଜାଣିପାରିବେ ନଳବଣର ପରିସୀମା ଆସିଗଲା ତା ଛଡ଼ା ସେଇ ଆମର 3 ଫରେଷ୍ଟ ଗାର୍ଡ ତା ଛଡ଼ା ଆଉ 20 ତାକୁ ସାହାଯ୍ୟ କରିବା ପାଇଁ ଲୋକ ସେଠି ନିୟୁକ୍ତ ହେଇକି ରହିଛନ୍ତି ସେମାନେ ପ୍ରାୟ ବର୍ଷକର 365 ଯାକ ସେଠି ହୁଅନ୍ତି ଏବଂ ରାତି ଦିନ କି 24 ଯାକ ସେମାନେ ଜଗି ରହିଥାନ୍ତି ସେମାନଙ୍କ ଜଗି ରହିବା ପାଇଁ ଆମର 3 ୱାଚ୍ ଟାୱାର ମଧ୍ୟ କରାଯାଇଛି ନର୍ମାଲି ଟୁରିଷ୍ଟ ମାନେ ତା ଭିତରକୁ ଆଲାଉ ନାହିଁ କିନ୍ତୁ ଯଦି କେହି ଆମର ଉପର ଅଫିସର ମାନେ ଯାଆନ୍ତି ନଳବଣ ଭିତରକୁ ଦେଖିବା ପାଇଁ ସେ ୱାଚ୍ ଟାୱାରରେ ବସିକି ସେମାନେ ମଧ୍ୟ ନଳବଣ ସ୍ୱାସ୍ଥ୍ୟ ପରୀକ୍ଷା କରିକି ଆସିବେ ୱାଚ୍ ଟାୱାରଟା ଯେଉଁମାନେ ରହୁଛନ୍ତି ତେଣୁ ସୁରକ୍ଷା ପାଇଁ ୱାଚ୍ ଟାୱାର 3 ତିଆରି କରାଯାଇଛି
1: ଆଚ୍ଛା ଯେଉଁ ୱାଚ୍ ଟାୱାର ଆପଣ କହିଲେ 3 15.53 ଯେଉଁ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଯେଉଁ ଅଭୟାରଣ୍ୟ ରହିଛି ପକ୍ଷୀ ଅଭୟାରଣ୍ୟ ଯେଉଁଟା ଆମେ କହୁଛେ ନଳବଣର ପ୍ରକୃତରେ ସେ ଅଞ୍ଚଳ ପରନ୍ତୁ ୱାଚ୍ ଟାୱାର ମାଧ୍ୟମରେ ଦେଖିକି ଆମେ ପ୍ରକୃତରେ ସେମାନଙ୍କୁ ଠିକ୍ ଜାଗାରେ ଚିହ୍ନିପାରିବା କି ପ୍ରକୃତରେ ଇଏ ଜଣେ ମତ୍ସ୍ୟଜୀବୀ ଆସିଛି ଧରନ୍ତୁ ମାଛ ମାରିବା ପାଇଁ କି ପକ୍ଷୀ ଶିକାର କରିବା ପାଇଁ ଜାଣିପାରିବା କି
0: ନିଶ୍ଚୟ ସୁରକ୍ଷା ବାହିନୀ ଅଛନ୍ତି ତା ଭିତରେ ତାଙ୍କୁ ସବୁ ବାଇନୋକୁଲାର ସବୁ ଦିଆହେଇଛି ପ୍ରତ୍ୟେକ ୱାଚ୍ ଟାୱାର ରହିକି ସେମାନେ ବାଇନୋକୁଲାର ଦ୍ୱାରା ସବୁ ଦିଗକୁ ନଜର କରନ୍ତି ତେଣୁ ଯୋଉ ଲୋକ ନଳବଣ ପରିସୀମା ଭିତରେ ପ୍ରବେଶ କଲା ସେମାନେ ସେଇ ବାଉଣ୍ଡରୀ ଧରୁ ସେମାନେ ଜାଣିପାରିବେ ଯେ କୌଣସି ଗୋଟେ ଲୋକ ନଳବଣ ଭିତରୁ ପ୍ରବେଶ କଲା ଏବଂ ସେମାନେ ସାଙ୍ଗେ ସାଙ୍ଗେ ତାକୁ ଯାଇ ଆମର ଡଙ୍ଗା ବି ସେଠି ଦିଆହେଇଛି ଚଳିତ ଡଙ୍ଗା ଅଛି ଡଙ୍ଗାକୁ ଚଲେଇବା ପାଇଁ ଲୋକ ବି ମଧ୍ୟ ଅଛନ୍ତି ସେମାନେ ସାଙ୍ଗେ ସାଙ୍ଗେ ସେ ଡଙ୍ଗା ଯାଇ ତାଙ୍କୁ ସବୁ ସିଜ୍ କରନ୍ତି ସିଜ୍ କରିକି ଆମର ଅଛି ବନ୍ୟ ପାଇଁ ସୁରକ୍ଷା ଆଇନ 1982 ପ୍ରଚଳିତ ବିଭିନ୍ନ ଧାରା ସବୁ ଅଛି ସେ ବିଭିନ୍ନ ଧାରାରେ ତାଙ୍କୁ ଆରେଷ୍ଟ କରି କୋର୍ଟକୁ ଫରଣ ମଧ୍ୟ କରିଥାନ୍ତି
1: ତମେ ସେଇ ଅଞ୍ଚଳଟା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ କୌଣସି ଅନୁପ୍ରବେଶ କରାଯାଇ ପାରିବ ନାହିଁ ସେ ଅଞ୍ଚଳକୁ
0: ନା କୌଣସି ବାହାର ଲୋକ ନଳବଣ ଭିତରକୁ ଯାଇପାରିବେନି କାରଣ ଏହା ହେଉଛି ବନ୍ୟପ୍ରାଣୀ ଆଇନର ଖିଲାପ
1: ତେବେ ନିଶ୍ଚିତ ପର୍ଯ୍ୟଟକମାନେ ତ

0: ପହଞ୍ଚିବେ ଏବଂ ସେମାନେ ଚାହିଁବେ ଯେ ପକ୍ଷୀମାନଙ୍କୁ ଦେଖିବେ, ତାର ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି। ତେଣୁ ସେ ଯେଉଁ ପର୍ଯ୍ୟଟକମାନେ ଆସିବେ, ପରିବେଶ ପର୍ଯ୍ୟଟକ ଆମେ ସେମାନଙ୍କୁ କହିବା, କାହିଁକି ନା ସେମାନେ ଅନୁଭବ କରିବା ଦରକାର ଏବଂ ତାକୁ ଉପଭୋଗ ମଧ୍ୟ କରିବା ଦରକାର। ତାଙ୍କ ପାଇଁ ବିଶେଷ କରି ବନ ବିଭାଗ ତରଫରୁ ତାହେଲେ କ'ଣ ବ୍ୟବସ୍ଥା କରାଯାଇଛି, ସେମାନେ ଦେଖିବେ କେମିତି, ଉପଭୋଗ କରିବେ କେମିତି?
1: ଦେଖନ୍ତୁ, ଆମ ରାଜ୍ୟ ବାହାରୁ ବହୁତ ଲୋକ ଆସୁଛନ୍ତି ଚିଲିକାର ମଳବଣକୁ ଦେଖିବା ପାଇଁ। ନର୍ମାଲି ଆମର ଓଟିସି ତରଫରୁ ଯେଉଁ ବରପଲ୍ଡେ ଅଛି ତାଙ୍କର କ୍ୟାମ୍ପ, ସବୁ ଡଗା ନେଇ ସେମାନେ ପ୍ରାୟ ଯାଇଥାନ୍ତି। ଯେଉଁ ପର୍ଯ୍ୟଟକମାନେ ଯାଆନ୍ତି ନଳବଣକୁ ଦେଖିବା ପାଇଁ, ସେମାନେ ନଳବଣ ଭିତରକୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଏ। ନଳବଣର ଯେଉଁ ଅଛି ପରିସୀମା ବା ଖୁଣ୍ଟି ସବୁ ମୁଁ କହିଲା ଆଗରୁ, ସେ ଖୁଣ୍ଟର ବାହାରେ ସେମାନେ ରୁହନ୍ତି, ସେଠୁ ଥାଇକି ସେ ନଳବଣ ଯେଉଁ ଚଢ଼େଇ ଅଛନ୍ତି ତାଙ୍କୁ ଦେଖିବା। ତା ଛଡ଼ା ଆମେ ଦେଖନ୍ତୁ, ଚଢ଼େଇ ଯେଉଁ ଆସନ୍ତି ତାଙ୍କର କୌଣସି ପରିସୀମା ନାହିଁ ବା କୌଣସି ବାଉଣ୍ଡରୀ ନାହିଁ, ସେମାନେ ଖାଲି ନଳବଣ ରହିବେ ସେମିତି କିଛି ନାହିଁ। ଯେତେବେଳେ ଏଇ ଶୀତ ଦିନ ଆସିବା ପୁରା ଚିଲିକା ହ୍ରଦ ଦେଖିବେ, ସବୁଆଡ଼େ ଚଢ଼େଇ ଘଟିଯାଇଥିବେ। ତେଣୁ ନଳବଣ ଯେହେତୁ ଆଙ୍କ ଗୋଟିଏ ହେଉଛି କେନ୍ଦ୍ରସ୍ଥଳ, ତେଣୁ ନଳବଣ ଚଢ଼େଇ ରହିବା ସାଙ୍ଗେ ସାଙ୍ଗେ ନଳବଣର ପରିସୀମାର ବାହାରେ ମଧ୍ୟ ବହୁତ ଚଢ଼େଇଥାନ୍ତି। ତେଣୁ ସେମାନେ ନଳବଣର ଯେତିକି ଚଢ଼େଇ ପାଇଁ ନଳବଣ ବାହାରେ ମଧ୍ୟ ଯେତିକି ଚଢ଼େଇ ଥାନ୍ତି। ତେଣୁ ଯିଏ ବି ଗଲା ନଳବଣକୁ ଦେଖିବା ପାଇଁ ସେ ବାହାରେ ମଧ୍ୟ ବହୁତ ଚଢ଼େଇ ଦେଖି ଫେରିପାରିବେ। ଏହା ଛଡ଼ା ଆପଣଙ୍କର ଟୁରିଷ୍ଟ ମାନଙ୍କ ପାଇଁ ଏବେ ସରକାର ବହୁତ ଚିନ୍ତା କରୁଛନ୍ତି। ଗୋଟିଏ ଆମର ପୁରୀ ଜିଲ୍ଲାର ସାତପଡ଼ା ପଟରେ ଆମର ଗୋଟେ ବରହମପୁରା ଇକୋ ଟୁରିଜିମ କମ୍ପ୍ଲେକ୍ସ କରାହେଇଛି, ସେଠି 8 ଶୀତତାପ ନିୟନ୍ତ୍ରିତ କୋଠରୀ ଅଛି। ସେଟା ପ୍ରାୟ ଅନଲାଇନ୍ରେ ଆମର ବୁକ୍ ହେଉଛି, ସବୁ ଟୁରିଷ୍ଟ ଅଲ୍ ଓଭର ଇଣ୍ଡିଆ, ସେମାନେ ସବୁ ଟୁରିଷ୍ଟ ସବୁ ଜାଗାରୁ ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ନେଟ୍ରେ ବୁକ୍ କରିପାରିବେ,
0: ସିଧାସଳଖ
1: ଭାବରେ ବୁକ୍ କରିପାରିବେ। ସେଠି ଯୋଉ ବୁକ୍ କରିବେ ଯୋଉ ଲୋକମାନେ ବା ଯୋଉ ଟୁରିଷ୍ଟ ବା ଯୋଉ ପର୍ଯ୍ୟଟକ ମାନେ ବୁକ୍ କରିବେ, ସେମାନେ ସବୁ ଯୋଉ ଶୁଳ୍କ ଦେବେ ସେ ଶୁଳ୍କ ମଧ୍ୟରେ ତାଙ୍କୁ ଚଢ଼େଇ ଦେଖେଇବା, ଚିଲିକାର ମୁହାଣ ବୁଲେଇବା ଏବଂ ସାତପଡ଼ାରୁ ଇକୋ ଟୁରିଜିମ କମ୍ପ୍ଲେକ୍ସକୁ ନେବା ପାଇଁ, ନେବା ଆଣିବାର ଡଙ୍ଗା ପଇସା, ତା ଛଡ଼ା ସେଠି ଖାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଯାହା ଶୁଳ୍କ ଦେଲେ ସେ ସେ ଶୁଳ୍କ ଭିତରେ ତାଙ୍କ ଘର ଭଡ଼ାଠୁ ଆରମ୍ଭ କରି ଯିବା ଆସିବା ଡଙ୍ଗା ଭଡ଼ା ଏବଂ ତାଙ୍କୁ ଚଢ଼େଇ ଦେଖେଇବା, ମୁହାଣ ବୁଲେଇବା, ଏସବୁ ଜିନିଷ ଗୁଡ଼ା ତା ଦେହରେ
0: ଅନ୍ତର୍ଭୁକ୍ତ ରହିଛି। ସେ ଯୋଉ ସିଧାସଳଖ ଅନଲାଇନ୍ରେ ବୁକିଂ କରିବା ପାଇଁ ଚାହୁଁଛନ୍ତି, କେମିତି କରିବେ, ତାର କିଛି ବ୍ୟବସ୍ଥା ଅଛି?
1: ସେ ବୁକିଂ ସାଇଟ୍ ହେଉଛି ଆମର ଇଣ୍ଟରନେଟ୍ରେ ଆମର support@ecotourodisha.com।
0: ଆଜ୍ଞା,
1: ଏଇ ସାଇଟ୍କୁ ଯାଇକି ସେମାନେ ନର୍ମାଲି ଆମର ବରହମପୁରାରେ ଥିବା ଯୋଉ ଇକୋ ଟୁରିଜିମ କମ୍ପ୍ଲେକ୍ସ ଅଛି ତାର ଯେକୌଣସି ସୁଟ୍ଟାକୁ ରିଜର୍ଭ କରିପାରିବେ।
0: ଆଚ୍ଛା,
1: ଏହା ଛଡ଼ା ମଧ୍ୟ ଆଉ ଗୋଟେ ଆମର ନୂଆ କନଷ୍ଟ୍ରକ୍ସନ ଆମେ କରୁଛୁ ଏବେ ମଙ୍ଗଳାଯୋଡ଼ି।
0: ଆଜ୍ଞା,
1: ଆପଣ ଜାଣିପାରିଥିବେ ଆମର ଚିଲିକାର ନଳବଣ ଯେମିତି ପ୍ରସିଦ୍ଧ, ମଙ୍ଗଳାଯୋଡ଼ି ମଧ୍ୟ ଚିଲିକାର ସେଇଭଳି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ। ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ଆମେ ଗୋଟିଏ ଇକୋ ଟୁରିଜିମ କମ୍ପ୍ଲେକ୍ସ ଏବେ ତିଆରି କରୁଛୁ, ସେଟା ମଧ୍ୟ ସେ ଅନଲାଇନ୍ରେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସେଟା ଉପଲବ୍ଧ ହେବ।
0: ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣ କହିଲେ ଯେ 365 ଦିନ ନଳବଣକୁ ଜଗୁଛନ୍ତି ପକ୍ଷୀମାନେ, ତ ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ହିଁ ଆସୁଛନ୍ତି, କେବଳ ଶୀତ ଦିନେ ଜଗିଲେ କିଛି ଅସୁବିଧା ହୁଅନ୍ତି, କ'ଣ କହିବେ ଆପଣ?
1: ବହୁତ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, ଗୋଟେ ଛୋଟିଆ ଉଦାହରଣ ଦେଉଛି ମୁଁ, ଆମେ ମାନେ ସମସ୍ତେ ବିଦେଶରେ ଚାକିରି କରୁଛୁ, ଆମର ଘର ଆମ ଗାଁରେ ଅଛି, ତେଣୁ 6 କି 8 ମାସରେ ଥରେ ଆମେ ଆମ ଚାକିରି ସ୍ଥଳରୁ ଆମ ଗାଁକୁ ଫେରୁଛୁ। ଯଦି ସେ ଘରଟାକୁ ରକ୍ଷଣାବେକ୍ଷଣ କରିକି ଠିକ୍ ଠାକ୍ ରଖାଯାଇଥିବ, କିମ୍ବା ସେ ଘରଟାକୁ କେହି ଜଗି ନଥିବେ, ହୁଏତ ଆମେ ଫେରିଲା ବେଳକୁ ସେ ଘରଟାକୁ କିଏ ମାଡ଼ି ବସିଥିବ, କିମ୍ବା ଘରଟା ଭାଙ୍ଗିକି ନଷ୍ଟ ହୋଇଯାଇଥିବ। ତେଣୁ ଆମେ 6 କି 8 ମାସରେ ଥରେ ଆମେ ସେ ଘରକୁ ଫେରିବା, ଆମ ନିଜ ଘରକୁ ଦେଖିବା ପାଇଁ, ସେ ନିଜ ଘରେ ଆଉ ସ୍ଥାନ ପାଇଁ ରହିବନି, ଯାହାଫଳରେ ଆମେ ଆମ ଗାଁରେ ମଧ୍ୟ ପରଦେଶୀ ହୋଇଯିବୁ। ତେଣୁ ଠିକ୍ ସେଇଭଳି ନଳବଣକୁ ଯଦିଓ ଏମାନେ ଶୀତ ଦିନରେ ଆମର ପକ୍ଷୀମାନେ ଆସୁଛନ୍ତି, ତେଣୁ ବର୍ଷ ତମାମ ଏଟାକୁ ଜଗି ସୁରକ୍ଷା ଦେଲେ ନଳବଣ ଯୋଉ ମିଳୁଥିବା ମାଛ, କଙ୍କଡ଼ା, ଗେଣ୍ଡା, ଜଳଜ ଉଦ୍ଭିଦ ଏସବୁ ସୁରକ୍ଷିତ ହୋଇ ରୁହନ୍ତି, ଯାହାଫଳରେ ଶୀତ ଦିନେ ଯୋଉ ପକ୍ଷୀମାନେ ଏଠିକି ଆସନ୍ତି, ଏଇ ପ୍ରଚୁର ପରିମାଣରେ ଏଇଟା ମିଳିଲେ ତାଙ୍କୁ, ସେମାନେ ସେଥିପାଇଁ ସେମାନେ ଏଠିକି ଆସନ୍ତି। ତେଣୁ ବର୍ଷ ତମାମ ଆକୁ ଜଗିବାଟା ହିଁ ନିହାତି ଦରକାର।
0: ଦାୟିତ୍ୱ ତ ନିଶ୍ଚୟ ଆମର ରହିଛି, ଧରନ୍ତୁ ଜଣେ ଅତିଥି ଯେତେବେଳେ ଆସୁଛନ୍ତି, ଅତିଥି ଦେବ ଭବ ଯୋଉଟା ଆମେ କହୁଛେ, ଏ ଯୋଉ ବିଦେଶାଗତ ପକ୍ଷୀ ବିଦେଶରୁ ଆସୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ଆସୁଛନ୍ତି ଏବଂ ପୁଣି ତାଙ୍କର ଗନ୍ତବ୍ୟ ସ୍ଥଳକୁ ସେମାନେ ପୁଣି ଫେରି ଯାଉଛନ୍ତି, ସେ ଯୋଉ ଅତିଥି ତାଙ୍କୁ ସୁରକ୍ଷା ଦେବା, ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଠିକ୍ ଭାବରେ ଖାଦ୍ୟ ପରିଚାଳନା ସୁରକ୍ଷା ସବୁକିଛି ଦାୟିତ୍ୱ ହେଉଛି ଆମର, ନା କ'ଣ କହୁଛନ୍ତି?
1: ନିଶ୍ଚୟ, ଯେହେତୁ ସେମାନେ ଆମର ଅତିଥି, ଆପଣ କହିଲେ ଅତିଥି ଦେବ ହବ, କିନ୍ତୁ ଅତିଥିଙ୍କୁ ଆମେ ଅତି ଭଳିଆ ହିଁ ଆମେ ବ୍ୟବହାର କରିବା ଉଚିତ। ଆମର ଯୋଉ ଭାଇମାନେ ଆମେ ଯାଇକି ଚଢ଼େଇ ଶିକାର କରୁଛନ୍ତି, ଏଇ ଆପଣମାନଙ୍କ ମାଧ୍ୟମରେ ମୁଁ ସେମାନଙ୍କୁ ମଧ୍ୟ ଏଇ ମେସେଜ୍ ଦେବାକୁ ଚାହୁଁଛି ଯେ ସେମାନେ ବହୁତ ଦୂରରୁ ଆମ ପାଖକୁ ଆସୁଛନ୍ତି, ସେମାନେ ଆମର ଅତିଥି, ତେଣୁ ଦୟାକରି ଆପଣମାନେ ଚଢ଼େଇ ଶିକାର ବନ୍ଦ କରନ୍ତୁ ବା ଚଢ଼େଇ ଶିକାର କରନ୍ତୁ ନାହିଁ। ତେଣୁ ଚଢ଼େଇମାନଙ୍କୁ ଯୋଉଠି ଦେଖୁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ, ଯାହାଫଳରେ ସେମାନେ ସୁରକ୍ଷିତ ରହିଲେ ପୁଣି

0: ଅଛି ଆମର ଇକୋଲୋଜିଷ୍ଟକୁ ନଷ୍ଟ ନ କରିକି ଆମେ ଟୁରିଜିମ୍ କରିବା, ଅର୍ଥାତ୍ ଯୋଉ ପର୍ଯ୍ୟଟକ ମାନେ ଇକୋଲୋଜିଷ୍ଟ ହେଇକି ଆସୁଛନ୍ତି ସେମାନଙ୍କ ମନ ଭିତରେ ଧାରଣା ରହିବା ଦରକାର ଯେ ସେମାନେ ଏମିତି ଗୋଟିଏ ପରିବେଶକୁ ଯାଉଛନ୍ତି ଯୋଉଠିକି ସେମାନେ ତାଙ୍କର ଜୀବନଶୈଳୀକୁ ଉପଭୋଗ କରିବେ କିନ୍ତୁ ପରିବେଶକୁ ନଷ୍ଟ କରିବେ ନାହିଁ। ତେଣୁ ପରିବେଶକୁ ସୁରକ୍ଷା ରଖି ନିଜର ଜୀବନଶୈଳୀଟାକୁ ଉପଭୋଗ କରିବାଟା ହିଁ ହେଉଛି ଆପଣଙ୍କର ପରିବେଶ ପର୍ଯ୍ୟଟକ ମାନଙ୍କର ପ୍ରଧାନ କର୍ତ୍ତବ୍ୟ।
1: ତେବେ ଆଉ ଗୋଟିଏ କଥା, ସେଇ ଅଞ୍ଚଳର ଯେଉଁମାନେ ଆମର ଲୋକମାନେ ସବୁ ରହିଛନ୍ତି, ଜନସାଧାରଣ ରହିଛନ୍ତି, ପ୍ରକୃତରେ ତାଙ୍କର ଦାୟିତ୍ୱ ଅଧିକ ଥାଏ ବୋଲି ଆମେ ଅନୁଭବ କରିବା। ସେଇ ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି ତାଙ୍କର ଅତିଥି ନା କ'ଣ କରିବେ, ତାଙ୍କ ଦାୟିତ୍ୱ କର୍ତ୍ତବ୍ୟ କ'ଣ ହେବା ଦରକାର?
0: ନିଶ୍ଚୟ ଆମର ସେଠି ଅଞ୍ଚଳର ଯେଉଁ ଲୋକମାନେ ଅଛନ୍ତି ସେମାନେ ଏଇ ଯେଉଁ ପକ୍ଷୀମାନେ ଆସୁଛନ୍ତି ତାଙ୍କୁ ଆଦୌ ଡିଷ୍ଟର୍ବ କରିବାଟା ଅନୁଚିତ, ଏବଂ ଯେଉଁ ବି ପର୍ଯ୍ୟଟକ ମାନେ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କୁ ସେମାନେ ସବୁବେଳେ ମଧ୍ୟ ଉପଦେଶ ଦେବା ଦରକାର ଚଢ଼େଇଙ୍କ ପାଖକୁ ନ ଯିବା। ଯେକୌଣସି ବନ୍ୟଜନ୍ତୁ ହୁଅନ୍ତୁ କିମ୍ବା ବନ୍ୟ ପକ୍ଷୀ ହୁଅନ୍ତୁ ବା ବନ୍ୟ ପ୍ରାଣୀ ହୁଅନ୍ତୁ, ଯଦି ସେମାନେ ତାଙ୍କ ପାଖକୁ ଯାଆନ୍ତି ସେମାନେ ଭାଇ ଭୟାଳୁ, ସେମାନେ ହୁଏତ ତାଙ୍କର ଖାଦ୍ୟ ଶୈଳୀରେ କିଛି ଡିଷ୍ଟର୍ବାନ୍ସ ହେବ, ସେ ସେଠୁ ଉଡ଼ିକି ପଳେଇ ପାରନ୍ତି। କିନ୍ତୁ ବନ୍ୟପ୍ରାଣୀ ହେଲେ ତ ଏଠୁ ଜଙ୍ଗଲ ଭିତରୁ ବାହାରିଗଲେ ହୁଏତ ସେମାନେ ପୁଣି ଫେରିକି ସେଠି ରହିପାରନ୍ତି, କିନ୍ତୁ ପକ୍ଷୀଟାଏ ଥାଏ ଉଡ଼ିଗଲେ ଏଠି ଅଞ୍ଚଳ ଗଲା, ସେ ଉଡ଼ିକି ଆଉ ଯୋଉଠି ତାଙ୍କର ସେ ନିରାପଦ ଚାହିଁବେ ସେଠି ଯାଇ ରହିବେ। ତେଣୁ ସେଇ ଅଞ୍ଚଳର ଯୋଉ ଲୋକମାନେ ରହୁଛନ୍ତି ସେମାନଙ୍କ କର୍ତ୍ତବ୍ୟ ହେଉଛି ଏ ପକ୍ଷୀମାନଙ୍କୁ ଆଦୌ ଡିଷ୍ଟର୍ବ ନ କରିବା, ଏବଂ ଯୋଉ ଟୁରିଷ୍ଟ ମାନେ ଆସୁଛନ୍ତି ତାଙ୍କୁ ଏ ପକ୍ଷୀକୁ ଡିଷ୍ଟର୍ବ ନ କରେଇକି ତାଙ୍କୁ ଦେଖେଇବା।
1: ଏବଂ ବନ ବିଭାଗ ସହିତ ଯୋଉ କର୍ମଚାରୀ ରହିଛନ୍ତି ସେମାନଙ୍କ ସମନ୍ୱୟରେ କିଭଳି ଭାବରେ ସେ ଅଞ୍ଚଳ ସୁରକ୍ଷିତ ରହିବ, ପକ୍ଷୀମାନେ ସୁରକ୍ଷିତ ରହିବେ, ଏଥିପ୍ରତି ମଧ୍ୟ ଆମେ ଗୁରୁତ୍ୱ ଦେବା ଦରକାର ନା କ'ଣ
0: କହୁଛନ୍ତି?
1: ଯାହା ହଉ ପ୍ରଣବ ବାବୁ, ଆମେ ଆଲୋଚନା କଲେ ଯେ ପକ୍ଷୀମାନଙ୍କ ପାଇଁ ନଳବଳର ସୁରକ୍ଷା ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଅନେକ କଥା ଜାଣିପାରିଛନ୍ତି, ଯେଉଁମାନେ ଯାଇଛନ୍ତି ଅନୁଭବ କରିଛନ୍ତି ଜାଣିଛନ୍ତି ପ୍ରକୃତରେ ଚିଲିକାରେ ଯେଉଁ ପକ୍ଷୀ ଅଭୟାରଣ୍ୟ ଯେଉଁ କହୁଛୁ ବା ନଳବଳରେ ଯେଉଁ ପକ୍ଷୀ ଅଭୟାରଣ୍ୟ କହୁଛୁ, ନିଶ୍ଚିତ ଭାବରେ ଅନେକ କଥା ସେମାନେ ଜାଣିପାରିଥିବେ। ତେବେ ମନରେ ଏଇଠି ଗୋଟେ ପ୍ରଶ୍ନ ଆସୁଛି ପ୍ରଣବ ବାବୁ, ଗତ ବର୍ଷ ମଧ୍ୟ ଆପଣଙ୍କର ଏଭଳି ବା ତା ପୂର୍ବ ବର୍ଷ ମଧ୍ୟ ଏଭଳି ପକ୍ଷୀମାନେ ଆଗମନ ରହିଛି, ଯେଉଁଟାକି ଏଇ ବର୍ଷ ପରିବେଶକୁ ଆମେ ଯଦି ଦେଖିବା ପ୍ରକୃତରେ କେମିତି ତୁଳନାତ୍ମକ କେମିତି ଦେଖୁଛେ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ଅନୁସାରେ, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ଆମର ଯେତେ ଚଢ଼େଇ ଆସନ୍ତି ଆମର ନଳବଣକୁ ହଉ କିମ୍ବା ଚିଲିକାକୁ ହଉ, ଆମର ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ତାର ଗୋଟେ ଗଣତି କରାଯାଏ। ଆମର ଗଲା ବର୍ଷ ଏ ଚଢ଼େଇର ଗଣତି କରାଯାଇଥିଲା, ସେଠୁ ଆମେ ଦେଖିଥିଲୁ ଆମର ନଳବଣରେ ଥିଲେ ପ୍ରାୟ 374,000 ଚଢ଼େଇ ଥିଲେ, କିନ୍ତୁ ନଳବଣ ବାହାରେ ମଧ୍ୟ ଥିଲେ 5,72,000। ଆଲୋଚନା ପ୍ରସଙ୍ଗରେ ମୁଁ କହିଥିଲି ଖାଲି ଯେ ନଳବଣରେ ଚଢ଼େଇ ରହୁଛନ୍ତି ତା ନୁହେଁ, ଚିଲିକାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଚଢ଼େଇ ରହୁଛନ୍ତି, ନଳବଣରେ ତଥା ଚିଲିକାରେ ବହୁ ପରିମାଣରେ ଚଢ଼େଇଥାନ୍ତି। ଏବଂ ଏଇ ଏକ ସମୟରେ ମଧ୍ୟ ଆମ ଓଡ଼ିଶାରେ ସବୁ ଜାଗାରେ ପକ୍ଷୀ ଗଣନା କରାଯାଇଥାଏ।
1: ଆଚ୍ଛା, ପରିବେଶ କେମିତି ଅଛି ବର୍ତ୍ତମାନ ଆମେ ଯଦି ଦେଖିବା?
0: ପରିବେଶ ବର୍ତ୍ତମାନ ଦେଖିଲେ ଅନୁକୂଳ ଅଛି ଆମ ଚଢ଼େଇ ମାନଙ୍କ ପାଇଁ। ଯଦି ପାଣିର ଗଭୀରତା ନଳବଣରେ କମିଯିବ ତାହେଲେ ହୁଏତ ଚଢ଼େଇ ସଂଖ୍ୟା ନଳବଣ ନିଶ୍ଚୟ ବଢିବ। ଯଦି ଗଭୀରତା ନ କମି, ଯଦି ଗଭୀର ପାଣି ରହିଲା ସେଠି, ତାହେଲେ ଚଢ଼େଇ ନଳବଣରେ ନ ରହିପାରନ୍ତି, ନଳବଣର ବାହାରେ ଯେଉଁଠି କମ୍ ପାଣି ଥିବ ସେ ଅଞ୍ଚଳରେ ନିଶ୍ଚୟ ଦେଖାଯିବ।
1: ପ୍ରଣବ, ଏ ଆଲୋଚନା ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଅନେକ ସଂଖ୍ୟକ ପକ୍ଷୀ ଶୀତ ଦିନେ ଭାରତର ଅନେକ ପ୍ରାନ୍ତକୁ ଆସିଥାନ୍ତି। ପରିବ୍ରାଜକ ପକ୍ଷୀଙ୍କ ଆଗମନ ଫଳରେ ପାରିପାର୍ଶ୍ୱିକ ପରିସ୍ଥିତିରେ ସନ୍ତୁଳନ ବଜାୟ ରହିଥାଏ। ପରିବେଶରେ ଗୋଟେ ସୁନ୍ଦର ବାତାବରଣ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନ ପକ୍ଷୀ ପ୍ରେମୀମାନେ ଏମାନଙ୍କ ଆଗମନକୁ ନେଇ ଅନେକ ଆଶଙ୍କା ପ୍ରକାଶ କରୁଛନ୍ତି। ଏବେ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେତୁ ସମୁଦ୍ର ଅପରିଷ୍କାର ହେଉଛି, ଫଳରେ ପରିବ୍ରାଜକ ପକ୍ଷୀମାନେ ସେହି ପ୍ଲାଷ୍ଟିକକୁ ଖାଇ ଅନେକ ମୃତ୍ୟୁବରଣ କରୁଛନ୍ତି। ଏହା ଦିନକୁ ଦିନ ବଢିବାରେ ଲାଗିଛି। ପରିବ୍ରାଜକ ପକ୍ଷୀଙ୍କ ମୃତ୍ୟୁ ହାରକୁ ଆଖି ଆଗରେ ରଖି ସେମାନଙ୍କ ସୁରକ୍ଷା ପାଇଁ ଆମମାନଙ୍କୁ ସଚେତନ ହେବାକୁ ପଡିବ, ଆଉ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ପଡିବ। ସେଇଥିପାଇଁ ତ ପରିବ୍ରାଜକ ପକ୍ଷୀ ଦିବସ ପାଳନ କରାଯାଉଛି। ତେଣୁ ସମସ୍ତେ ସଚେତନ ହୁଅନ୍ତୁ, ଜାଗ୍ରତ ହୁଅନ୍ତୁ, ପକ୍ଷୀଙ୍କୁ ସୁରକ୍ଷା ଦିଅନ୍ତୁ। ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଯାଇଛି, ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ ପ୍ରଯୋଜନା ଓ ପରିଚାଳନା ଦାୟିତ୍ୱରେ ଥିଲେ ଦୁର୍ଗା ମାଝୀ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ 8:45 ଶୁଣନ୍ତୁ ସମସ୍ତ ସନ୍ଧ୍ୟା ରେଲେ କେ ଶୁଣୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ରିଲେକ୍ସିଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶ୍ରୋତା ହୋଇଥିଲା। ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସ୍ତୁତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ତାହେଲେ ଆପଣଙ୍କୁ ସୁବ୍ରତ ଜଣାଇ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ କରିବୁ ଆସନ୍ତାକାଲି ସକାଳ 5:55ରେ। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ। ସମ୍ପର୍କରେ ସୂଚନା। ତାହେଲେ ଆପଣଙ୍କୁ ସୁବ୍ରତ ଜଣାଇ ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ କରିବୁ ଆସନ୍ତାକାଲି ସକାଳ 5:55ରେ। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।